ଆକାଶବାଣୀ ବାରିପଦା, ଆଜି ମଙ୍ଗଳବାର 1948 ଶତାବ୍ଦୀର ଭାଦ୍ରପଦ 31 ଦିନ, ତଦନୁସାରେ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସର 22 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:59।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲିଭ୍ ବିଶ୍ୱାଳଙ୍କ ରଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତଟି ଗଜେନ୍ଦ୍ର ପ୍ରସାଦ ଅଧିକାରୀଙ୍କ ରଚନାରୁ ଗାଇଛନ୍ତି କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି।

ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ସତ୍ୟ ଆଜିର ନୂତନ ପିଢ଼ି ଏହା ନିହାତି ଚିନ୍ତା କରିବା ଉଚିତ। ଯଦିଓ ଏହା ସେପରି କିଛି ବଡ଼ କଥା ନୁହଁ, ପରସ୍ପର ସହିତ ସମ୍ବନ୍ଧିତ ହେବା ପାଇଁ ଏକ ଛୋଟିଆ ରଜୁର କେବଳ ଆବଶ୍ୟକତା ରହିଛି, ଯାହାର ନାଁ ହେଉଛି ବିଶ୍ୱାସ। ବିଶ୍ୱାସେ ମିଳନ୍ତି କୃଷ୍ଣ, ତର୍କେ ବହୁ ଦୂର। ଅର୍ଜୁନ ସମ୍ପୂର୍ଣ୍ଣ ଭାବରେ କାୟ, ମନ ଓ ବାକ୍ୟରେ କୃଷ୍ଣଙ୍କୁ ବିଶ୍ୱାସ କରୁଥିଲେ, ତାହା ସମଗ୍ର ଜଗତ ଜାଣେ। ଏଠି ଆମ ଛୋଟିଆ ଜୀବନରେ ଆମେ କୃଷ୍ଣ କି ଅର୍ଜୁନ ତ ହୋଇପାରିବାନି, ତଥାପି କିଛି ମଣିଷଙ୍କୁ ତ ନିଜର କରିପାରିବା। ଯେଉଁଠି ରହିବା ଆମ ଚାରିପାଖରେ ଥିବା ମଣିଷମାନଙ୍କ ମଧ୍ୟରୁ କିଛି ମଣିଷଙ୍କ ସହିତ ତ ଆମେ ପ୍ରୀତିପୂର୍ଣ୍ଣ ସମ୍ପର୍କ ରଖିପାରିବା, ଆଉ ଏହା ନିହାତି ଆବଶ୍ୟକ, ନହେଲେ ଜୀବନ ବଡ଼ ଦୁଷ୍କର ହୋଇପଡ଼ିବ।
1: ଶୁଣୁଥିଲି ଅନଚିନ୍ତା, ନିବେଦନ କରିଥିଲି ତୁଳସୀ ଓଝା, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 165ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସବଳା ଶ୍ରୋଗଣ ନାରାୟଣ ତୀର୍ଥରେ ପ୍ରଜା ସୃଷ୍ଟି ଉଦ୍ଦେଶ୍ୟରେ ନାରାୟଣଙ୍କୁ ସ୍ତୁତି କରୁଥିଲା ବେଳେ ନାରଦ ଆସି ଉପସ୍ଥିତ ହୋଇଛନ୍ତି ଏବଂ ନାନାବିଧ ଯୁକ୍ତିତର୍କ ଦ୍ୱାରା ନିବୃତ୍ତି ମାର୍ଗର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। ଫଳରେ ସେମାନେ ବଡ଼ ଭାଇମାନଙ୍କ ମୁଖ୍ୟ ମାର୍ଗ ଅନୁସରଣ କରିଛନ୍ତି। ପୁତ୍ରମାନଙ୍କୁ ନିବୃତ୍ତି ମାର୍ଗ ଅବଲମ୍ବନ କରାଇଥିବାରୁ ପ୍ରଜାପତି ଦକ୍ଷ କ୍ରୋଧବଶତଃ ନାରଦଙ୍କୁ ଅଭିଶାପ ଦେଇଛନ୍ତି ଯେ ସେ ଅହରହ ବୁଲୁଥିବେ, କୋଉଠି ସ୍ଥାନ ପାଇବେ ନାହିଁ। ଏବେ ସେ ପୁତ୍ରଙ୍କ ଦ୍ୱାରା ପ୍ରଜା ସୃଷ୍ଟିର ଆଶା ପରିତ୍ୟାଗ କରି 60ଟି କନ୍ୟାଙ୍କ ସାହାଯ୍ୟରେ ପ୍ରଜାବୃଦ୍ଧି କରିବାକୁ ଚାହୁଁଛନ୍ତି।

0: ଶୁଣୁଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 165ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ, ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ଫସଲରେ ଗଣ୍ଠି ଛାଡ଼ିବା ବା ଗର୍ଭସଞ୍ଚାର ଆରମ୍ଭ ହେବା ଅବସ୍ଥାରେ ଅଧିକ ଅମଳକ୍ଷମ ଧାନ କିସମ ପାଇଁ ଏକର ପ୍ରତି 17 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବାଲିଆ ଜମି ହୋଇଥିଲେ ଏକର ପ୍ରତି 16 କିଲୋଗ୍ରାମ ୟୁରିଆ ସାର ସହିତ 15 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ପ୍ରୟୋଗ କରନ୍ତୁ। ଶଙ୍କର ବା ହାଇବ୍ରିଡ୍ ଧାନ ପାଇଁ ଏକର ପ୍ରତି 20 କିଲୋଗ୍ରାମ ୟୁରିଆ ସହିତ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ପାଗ ଆଂଶିକରୁ ସାଧାରଣତଃ ମେଘୁଆ ରହିବାର ପୂର୍ବାନୁମାନ ଥିବାରୁ ଫସଲରେ ରୋଗ ଓ ପୋକମାନଙ୍କର ସଂକ୍ରମଣକୁ ନିୟମିତ ନିରୀକ୍ଷଣ କରନ୍ତୁ। ପନିପରିବା ତଳିରେ ମୂଳପଚା ରୋଗ ଲାଗିବାର ସମ୍ଭାବନା ରହିଛି, ତେଣୁ ପ୍ରତି ଲିଟର ପାଣିରେ 2 ଗ୍ରାମ କ୍ୟାପ୍ଟାନ୍ କିମ୍ବା 2.5 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ମାଟିକୁ ଭଲ ଭାବରେ ଭିଜାନ୍ତୁ। ପାଣିପାଗର ପୂର୍ବାନୁମାନ ଅନୁସାରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ବିଚ୍ଛିନ୍ନ ଭାବେ ବିଜୁଳି, ଘଡ଼ଘଡ଼ି ସହିତ ଝଟକା ପବନ ବହିବାର ସମ୍ଭାବନା ରହିଛି। ଧାନ ଫସଲରେ ଥୋଡ଼ ବା କେଣ୍ଡା ଆସିବା ଅବସ୍ଥାରେ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକର ପରିଚାଳନା ପାଇଁ ଅଧିକ ଯବକ୍ଷାରଜାନ ସାର ବ୍ୟବହାର ନ କରି ସୁଷମ ସାର ପରିଚାଳନା କରନ୍ତୁ। ଧାନ ଜମିରେ ଅଧିକ ସମୟ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ ନାହିଁ। ଜଳ ନିୟନ୍ତ୍ରଣର ସୁବିଧା ଥିଲେ ପର୍ଯ୍ୟାୟକ୍ରମେ ଜଳସେଚନ ଏବଂ ନିଷ୍କାସନ କରନ୍ତୁ, ଯେମିତିକି କ୍ରମାଗତ ଭାବରେ ମାଟି ଓଦା ଏବଂ ଶୁଖିଲା ରହିବ। ସୂର୍ଯ୍ୟାଲୋକ ଏବଂ ବାୟୁ ଚଳାଚଳ ପାଇଁ ପୂର୍ବରୁ ପଶ୍ଚିମ ଦିଗକୁ 6 ଫୁଟ ବ୍ୟବଧାନରେ ପାହି କରନ୍ତୁ। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ହରଡ଼ରେ ଅଙ୍ଗୀୟ ଅଭିବୃଦ୍ଧି ଅବସ୍ଥାରେ ଜୈବିକ ପ୍ରଣାଳୀରେ ବାଘୁଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 1000-2000 ମିଲିଲିଟର ନିମ୍ବଜାତୀୟ କୀଟନାଶକ ଆଜା ଡିରାକ୍ଟିନ୍ 300 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ ଓ ବିରି ଫସଲରେ ବର୍ତ୍ତମାନ ସମୟରେ ଛୁଇଁବିନ୍ଧା ପୋକ ଲାଗିବାର ସମ୍ଭାବନା ରହିଛି। ମୁଗ ଏବଂ ବିରି ଫସଲରେ ଏହି ପୋକର ପରିଚାଳନା ପାଇଁ 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ କିମ୍ବା 400 ମିଲିଲିଟର ପ୍ରୋପେନୋଫସ୍ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସର୍କସ୍ପୋରା ଜନିତ ପତ୍ରଦାଗ ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ ଏବଂ ବିରି ଫସଲରେ ସଢା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲିଡାମାଇସିନ୍ 200 ଲିଟର ପାଣିରେ ମିଶାଇ ଗଛ ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାନ୍ତୁ। ଚିନାବାଦାମ ଫସଲରେ ଫୁଲ ଓ ଫଳ ଧରିବା ଅବସ୍ଥାରେ ପତ୍ର ସୁଡଙ୍ଗୀ ପୋକ, ଯୌ ପୋକ ଓ ପତ୍ର ଉଙ୍କୁଣି ପୋକର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ମଧ୍ୟ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଆସନ୍ତା ମାସ ତିନି ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ଆଠଟି ସରକାରୀ ଓ ଗୋଟିଏ ବେସରକାରୀ, ଏଭଳି ଭାବେ ମୋଟ ନଅଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରିପୋର୍ଟ ପ୍ରଦାନ କରାଯିବା ପରେ କମିଟିର ସୁପାରିଶଗୁଡ଼ିକ ଉପରେ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତବର୍ଷ ଡିସେମ୍ବର 6 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗଠିତ ହୋଇଥିଲା ଏବଂ ଚଳିତ ବର୍ଷ ଫେବୃୟାରୀ 3 ତାରିଖରେ ଏହାର ପୁନର୍ଗଠନ କରାଯାଇଥିଲା। ରାଜ୍ୟରେ ବିଶେଷକରି ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା 11 ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ବନ୍ୟା, ଜଳବନ୍ଦୀ ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ତ୍ୱରିତ କାର୍ଯ୍ୟଦଳଗୁଡ଼ିକୁ ସଜାଗ ରଖିବା, ତଳିଆ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ନିରନ୍ତର ନିରୀକ୍ଷଣ ଓ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ତଳିଆ ଅଞ୍ଚଳରୁ ନିରାପଦ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ସୁଦ୍ଧା ଅବପାତରେ ପରିଣତ ହୋଇ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗଭୀର ଅବପାତ ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉପରେ ଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ରାଜ୍ୟରେ ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ, ପ୍ରବଳ ଅତି ପ୍ରବଳ ବର୍ଷା ଗୋଟିଏ କିମ୍ବା ଗୋଟିଏ ସ୍ଥାନରେ ହେବାର ସମ୍ଭାବନା ରହିଛି। 3 ଜିଲ୍ଲାରେ ଯେମିତିକି ଗଞ୍ଜାମ, ଗଜପତି ଏବଂ କୋରାପୁଟରେ ସେଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ତା ସହିତ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓ ଜଗତସିଂହପୁର ଜିଲ୍ଲାରେ ଆଜି ପାଇଁ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମାଲକାନଗିରି, ପୁରୀ ଏବଂ କୋରାପୁଟ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ଆସନ୍ତା 2 ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ, ସିନେମା ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପଦ୍ମ ଏକାଦଶୀ ପାଳନ କରାଯିବ। ମାନ୍ୟତା ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଦିନ ଯୋଗ ନିଦ୍ରାରେ ରହି ନିଜର ପାର୍ଶ୍ୱ ପରିବର୍ତ୍ତନ କରିଥିଲେ। ଭୋଗମଣ୍ଡପ ନୀତି ଶେଷ ହେବା ପରେ ରୀତିନୀତି ଅନୁଯାୟୀ ଠାକୁରଙ୍କ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ଲାଗି କରାଯିବ।

0: ଯିବ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗରଠାରେ ଲୁଣିଆ ଗୁଳିକାଣ୍ଡର 84ତମ ଶହୀଦ ଦିବସ ଆଜି ପାଳିତ ହେଉଛି। ସେଠାରେ ପୁଲିସ ପକ୍ଷରୁ ଶହୀଦଙ୍କ ପ୍ରତି ତୋପ ସଲାମୀ ସହ ବିଭିନ୍ନ ବର୍ଗର ଜନସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଗଣ୍ଡାମାନଙ୍କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଗଣ୍ଡାମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ। ବିଶ୍ୱରେ ଥିବା 5ଟି ପ୍ରଜାତିର ଗଣ୍ଡାଙ୍କ ସୁରକ୍ଷା ଲାଗି ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। 2010 ମସିହାରେ ଦକ୍ଷିଣ ଆଫ୍ରିକାର ବିଶ୍ୱ ବନ୍ୟଜନ୍ତୁ ଫଣ୍ଡ ଦ୍ୱାରା ପ୍ରଥମେ ଗଣ୍ଡା ଦିବସ ପାଳନ କରାଯାଇଥିଲା। ଜାପାନଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ଗତକାଲି 4ଟି ପଦକ ମିଳିଛି। ଏଥିରେ ଗୁଳିଚାଳନାରେ 2ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥିସହ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ମିକ୍ସଡ୍ ମାର୍ଶାଲ ଆର୍ଟସ୍ରେ ଗୋଟିଏ କାଂସ୍ୟ ପଦକ ମିଳିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ଡେଙ୍ଗୁ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀପ୍ରସାଦ ମହାନ୍ତି।
2: ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଏହାର କାରକ ଡେଙ୍ଗୁ ଭାଇରସ ଏଡିସ୍ ଜାତୀୟ ମଶା ସାହାଯ୍ୟରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ବ୍ୟାପିଥାଏ। ତେବେ ଡେଙ୍ଗୁକୁ ନେଇ ଏତେ ଚର୍ଚ୍ଚା କାହିଁକି? କାରଣ ହେଉଛି ଏହା ଏକ ଦ୍ରୁତ ଗତିରେ ବଢ଼ି ଚାଲିଥିବା ସଂକ୍ରାମକ ରୋଗ। ଗତ 5 ଦଶନ୍ଧି ମଧ୍ୟରେ ଏହାର ପରିମାଣ 30 ଗୁଣ ବଢ଼ିଯାଇଛି। ଆମ ଅଞ୍ଚଳରେ ଡେଙ୍ଗୁ ରୋଗ ସଂକ୍ରମଣ ଜୁନ୍ ଜୁଲାଇରୁ ଆରମ୍ଭ ହୋଇ ଡିସେମ୍ବର ଯାଏଁ ହୁଏ। ଏହି ସମୟ ମଧ୍ୟରେ ଯଦି ଅଳ୍ପ ଦିନର ଅର୍ଥାତ୍ ସପ୍ତାହକ ମଧ୍ୟରେ ଜ୍ୱର ସହ ଅନ୍ୟ କିଛି ଲକ୍ଷଣ ଦେଖାଯାଏ ତେବେ ଡେଙ୍ଗୁ ବୋଲି ସନ୍ଦେହ କରିବା ଉଚିତ। ଏହିସବୁ ଲକ୍ଷଣଗୁଡ଼ିକ ହେଲା ମୁଣ୍ଡ ବିନ୍ଧିବା, ଆଖି ପଛପଟେ କଷ୍ଟ ହେବା, ଗଣ୍ଠି ଦରଜ ହେବା, ମାଂସପେଶୀରେ କଷ୍ଟ ହେବା, ପେଟ କାଟିବା, ବାନ୍ତି ହେବା କି ଦେହରେ ମିଳିମିଳା ଭରି ଲାଲ ଲାଲ ଚିହ୍ନ ଦେଖାଯିବା। ଡେଙ୍ଗୁ ରୋଗ ନିଶ୍ଚିତ ହେବା ପାଇଁ ଡାକ୍ତରୀ ପରୀକ୍ଷା କରାଯାଏ। ଯେଉଁ ଅଞ୍ଚଳ ଡେଙ୍ଗୁ ରୋଗ ସଂକ୍ରମଣ ଚାଲିଥାଏ ସେଠି ଏଭଳି ଲକ୍ଷଣ ପ୍ରକାଶ ପାଇଲେ ରକ୍ତ ପରୀକ୍ଷା ରିପୋର୍ଟ ଉପରେ ନିର୍ଭର କରିବା ଅନାବଶ୍ୟକ। ଡେଙ୍ଗୁ ରୋଗ ବୋଲି ଧରି ନିଆଯାଏ, ସେହି ହିସାବରେ ପ୍ରତିଷେଧକ କରିବା ଉଚିତ ତଥା ଆବଶ୍ୟକ ସ୍ଥଳେ ଡାକ୍ତରୀ ପରାମର୍ଶ ନେବା ଦରକାର। ଡେଙ୍ଗୁ ରୋଗର ବ୍ୟାପ୍ତି ବହୁତ ଅଧିକ ହେଲେ ଅଧିକାଂଶ ସ୍ଥଳରେ ଘାତକ ହୁଏ ନାହିଁ, ତେଣୁ ଆମେ ଡରିବା ଉଚିତ ନୁହେଁ, ହେଲେ ସତର୍କ ରହିବା ଜରୁରୀ। ଅଳ୍ପ ପ୍ରତିଶତ ହେଲେ ବି ଡେଙ୍ଗୁ ରୋଗ କାହାରି କାହାରି ଜୀବନ ନେଇପାରେ। ଆମେ ଜାଣିବା ଜରୁରୀ ଯେ କାହା କାହା ପାଇଁ ଡେଙ୍ଗୁ ରୋଗ ଜଟିଳ ଅବସ୍ଥାକୁ ଯିବା ସମ୍ଭାବନା ଅଧିକ। ଛୋଟ ଛୁଆ, ବୟସ୍କ ଲୋକ, ମଧୁମେହ ରୋଗୀ, ଉଚ୍ଚ ରକ୍ତଚାପ ରୋଗୀ, ବୃକକ୍ ରୋଗୀ, ଯକୃତ ରୋଗୀ, ହୃତ୍ପିଣ୍ଡ ରୋଗୀ, ଯକ୍ଷ୍ମା କି କର୍କଟ ରୋଗୀ ଆଦି ଜଟିଳ ଅବସ୍ଥାକୁ ଯିବା ସମ୍ଭାବନା ଅଧିକ। ପୁଣି ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଡେଙ୍ଗୁ ଜନିତ କ୍ଷତିକୁ ବଢ଼ାଇଥାଏ। ମୋଟ ଉପରେ ଯଦି ଜଣେ ଦୀର୍ଘଦିନିଆ ତଥା କ୍ଷୟିଷ୍ଣୁ ରୋଗ ଭୋଗୁଥାଏ ଏବଂ ସେଥିପାଇଁ ଔଷଧ ସେବନ କରୁଥାଏ ତେବେ ଡେଙ୍ଗୁ ହେଲେ ତା ପ୍ରତି ବିପଦ ଅଧିକ, ସେମାନେ ସତର୍କ ରହିବା ଜରୁରୀ। ପୁଣି କିଛି ଲକ୍ଷଣ ପ୍ରକାଶ ପାଇଲେ ଡେଙ୍ଗୁ ଜଟିଳ ଅବସ୍ଥାକୁ ଯିବା ସମ୍ଭାବନା ଥାଏ, ଯାହାକୁ ଡାକ୍ତରୀ ଭାଷାରେ ୱାର୍ଣ୍ଣିଂ ସାଇନ୍ସ ବା ବିପଜ୍ଜନକ ସଂକେତ ବୋଲି କୁହାଯାଏ। ସେଗୁଡ଼ିକ ହେଲା ଅଧିକ ପେଟ କାଟିବା, କ୍ରମାଗତ ଭାବେ ବାନ୍ତି ହେବା, ପରିସ୍ରାର ପରିମାଣ କମିଯିବା, ଧଇଁସଇଁ ଲାଗିବା, ଛାତି ଧଡ଼ପଡ଼ ହେବା, ମୁଣ୍ଡ ବୁଲେଇବା, ଦେହ ହାତ ଥଣ୍ଡା ଲାଗିବା କିମ୍ବା ବାଉଳି ଚାଉଳି ହେବା। ଏହା ସହିତ ଡାକ୍ତରୀ ପରୀକ୍ଷାର ଆଉ କିଛି ଲକ୍ଷଣ ଜଣାପଡ଼େ ଓ ରୋଗୀ କେଉଁ ଅବସ୍ଥାକୁ ଯାଉଛି ଅନୁମାନ କରାଯାଏ। ଡେଙ୍ଗୁ ରୋଗରେ ଜ୍ୱର ଯେତେବେଳେ କମିଯାଏ ରୋଗୀ ଭାବେ ସେ ଭଲ ହୋଇଗଲା, ମାତ୍ର ସେଇଟା ହିଁ ସବୁଠୁ ଜଟିଳ ସମୟ। ଜ୍ୱର ଛାଡ଼ିବା 24ରୁ 72 ଘଣ୍ଟା ମଧ୍ୟରେ ହିଁ ସବୁଯାକ ବିପଦ ଆସିଥାଏ। ଏହାକୁ ଡାକ୍ତରୀ ଭାଷାରେ କ୍ରିଟିକାଲ ଫେଜ୍ ବା ଜଟିଳ ସମୟ ବୋଲି କୁହାଯାଏ। ଏହି ରୋଗର ପ୍ରତିଷେଧକ ହିଁ ଗୁରୁତ୍ୱପୂର୍ଣ୍ଣ। ଏହି ରୋଗର ବାହକ ଏଡିସ୍ ମଶା ସ୍ୱଚ୍ଛ ଓ ସ୍ଥିର ଜଳରେ ଅଣ୍ଡା ଦିଏ। ଏଇ ଯେମିତି ଫ୍ରିଜ୍ କି କୁଲର ପଛପଟେ ଜମିଥିବା ପାଣି, ଫୁଲକୁଣ୍ଡରେ ଜମିଥିବା ପାଣି, ଅବ୍ୟବହୃତ କୁଣ୍ଡରେ ଜମିଥିବା ପାଣି, କଟା ପଇଡ଼ କି ସଢ଼େଇରେ ଜମିଥିବା ପାଣି, ପ୍ଲାଷ୍ଟିକ କପ୍ ପ୍ଲେଟ୍ରେ ଜମିଥିବା ପାଣି କି ଟାୟାରରେ ଜମିଥିବା ପାଣି, ଏହିସବୁ ସ୍ଥାନ ମଶାକୁ ବଢ଼ିବାର ସୁଯୋଗ ଦେଇଥାନ୍ତି। ଏଇଠି ଲକ୍ଷ୍ୟ କରିବା ଉଚିତ ଯେ ଏଥିରୁ ଅଧିକାଂଶ ଆମ ଘର ଭିତରେ କି ଘର ପାଖରେ ହିଁ ଥାଏ। ସେଠାକୁ ସଫେଇ କର୍ମଚାରୀମାନେ ଯିବା ସହଜ ନୁହେଁ କି ସମ୍ଭବ ବି ନୁହେଁ, ତେଣୁ ଆମ ନିଜକୁ ହିଁ ଏସବୁ ସଫା କରିବାକୁ ହେବ। ତେବେ ମଶା ଅଣ୍ଡାରୁ ଲାର୍ଭା ବାହାରିବା କିଛି ସମୟ ନିଏ। ଆମେ ଯଦି ସପ୍ତାହକରେ ଗୋଟିଏ ଦିନକୁ ଶୁଖିଲା ଦିବସରେ ପାଳନ କରିବା ତଥା ସମସ୍ତେ ମିଶି ପାଣି ଜମିଥିବା ଏଭଳି ସ୍ଥାନ ସବୁକୁ ସଫା କରିଦେବା ତାହେଲେ ମଶା ଆଉ ବଢ଼ିପାରିବ ନାହିଁ। ଏହି ସମୟରେ ମଶାକୁ ମାରିବା ସବୁଠୁ ଭଲ ସମୟ, କାରଣ ମଶା ବଡ଼ ହୋଇଗଲେ ଏଣେତେଣେ ଉଡ଼ିବ ଓ ତାକୁ ମାରିବା ସମ୍ଭବ ହୁଏ ନାହିଁ। ଏହି ମଶା ବେଶୀ ବାଟ ଉଡ଼ିପାରେ ନାହିଁ, ତେଣୁ ଯେଉଁଠି ଡେଙ୍ଗୁ ରୋଗ ହେଉଛି ଆକ୍ରାନ୍ତ ମଶା ଆଖପାଖ ଅଞ୍ଚଳରେ ଅଛି, ଅନ୍ୟକୁ ବି ବ୍ୟାପିପାରେ। ସମସ୍ତେ ସେହି ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ମଶାଠାରୁ ମୁକ୍ତି କରିବା ଦରକାର। ଏଡିସ୍ ମଶା ଦିନବେଳେ କାମୁଡ଼େ, ତେଣୁ ମଶାରୀ ବ୍ୟବହାର କଲେ ବି ଏହାଠାରୁ ମୁକ୍ତି ମିଳେ ନାହିଁ। ତେବେ ଦେହ ଘୋଡ଼ାଇ ହେବା ଭଳି ପୋଷାକ, ବିଭିନ୍ନ ମଶା ଘୋଡ଼ାଇବା କ୍ରିମ୍ କିମ୍ବା ମଶାବତୀ ବ୍ୟବହାର କରାଯାଇପାରେ। ଡେଙ୍ଗୁ ରୋଗ ପ୍ରତିଷେଧକ ଟୀକା ବାହାରିଛି, ହେଲେ ତାର ବିପଦତା ନେଇ ବିତର୍କ ଚାଲିଛି। ଏଡିସ୍ ମଶା ଦେହରେ ପଟାପଟା ହୋଇ କଳାଧଳା ଦାଗ ରହିଥାଏ ବୋଲି ଏହାକୁ ବାଘୁଆ ମଶା ବୋଲି ମଧ୍ୟ କୁହାଯାଏ। ଏହା ଥରେ ଡେଙ୍ଗୁ ଦ୍ୱାରା ଆକ୍ରାନ୍ତ ହେଲେ ଏହା ଜୀବନସାରା ଡେଙ୍ଗୁ ଭାଇରସ୍କୁ ବହନ କରିଥାଏ, ପୁଣି ତାଠାରୁ ତ ଅଣ୍ଡା ତଥା ଛୁଆ ପାଖକୁ ଏହି ଜୀବାଣୁ ବାହିଥାଏ।

0: ଲେଡିସ୍ ମଶାର ଅଣ୍ଡା ପ୍ରତିକୂଳ ପରିସ୍ଥିତିରେ ବି 420 ଦିନ ପର୍ଯ୍ୟନ୍ତ ଜୀବନ୍ତ ରହେ, ପୁଣି ପାଣି ସଂସ୍ପର୍ଶରେ ଆସିଲେ ଲାର୍ଭାକୁ ଜନ୍ମ ଦିଏ।
1: ଆମର ଶ୍ରୋତାରେ ଶୁଣିଲେ ଡେଙ୍ଗୁ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶ୍ରୀ ପ୍ରସାଦ ମହାନ୍ତି।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ପ୍ରଦାନ କରିବେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀଠାରେ ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିଛି 9ଟି କାର୍ଯ୍ୟଦିବସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 ବର୍ଗରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ଏହି ସମାରୋହ ଅନୁଷ୍ଠିତ ହେଉଛି। 1954 ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଆସୁଛି। ଏଥିରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରତିପାଦିତ ବ୍ୟକ୍ତିବିଶେଷ, ଫିଲ୍ମ ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। 2024 ମସିହା ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ବିଶିଷ୍ଟ ଅଭିନେତା ଅନନ୍ତ ନାଗ ପାଇବେ। ସମାରୋହରେ ସିନେ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଆର୍ଟିକଲ 370 ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ। ଶ୍ରେଷ୍ଠ ଅଭିନେତା ଭାବେ ବ୍ରାମାୟୁଗମ୍ ଚଳଚ୍ଚିତ୍ର ପାଇଁ ମାମୁଟି ଏବଂ ଚନ୍ଦୁ ଚମ୍ପିୟନ୍ର ଅଭିନେତା କାର୍ତ୍ତିକ ଆର୍ୟନ ମନୋନୀତ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ଭବିଷ୍ୟତ ପିଢ଼ିକୁ ନିଶାଦ୍ରବ୍ୟ ଆହ୍ୱାନରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ମଞ୍ଚ ପ୍ରଦାନ କରିବ। ମିଳିମିଶି ଆହ୍ୱାନର ସମାଧାନ, ଅଂଶୀଦାର ଭାବେ ଦାୟିତ୍ୱ ନିର୍ବାହ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। 2026-2029 ସମୟସୀମା ମଧ୍ୟରେ ନିଶାଦ୍ରବ୍ୟ ନିରୋଧୀ ପଦକ୍ଷେପଗୁଡ଼ିକ ଉପରେ ସମ୍ମିଳନୀରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନିଶାଦ୍ରବ୍ୟ ନିରୋଧୀ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଟେଲିଭିଜନରେ ପ୍ରସାରିତ ହେବାକୁ ଥିବା ବିଜ୍ଞାପନଗୁଡ଼ିକର ଶୁଭାରମ୍ଭ କରିବେ। ଲକ୍ଷ୍ନୌ ଡେରାଡୁନ୍ ଜୋନ୍ର ଏନ୍ସିବି ନୂତନ କାର୍ଯ୍ୟାଳୟ ପାଇଁ ଶ୍ରୀ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀରେ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସର ମୁଖ୍ୟ ଅଂଶଗ୍ରହଣ କରିବେ ବୋଲି ଏନ୍ସିବି ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାପ୍ତ ହୋଇଥିବା ବିଭିନ୍ନ ସ୍କାରକୀ ଏବଂ ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଜାରି ରହିଛି। ଏହାର ଅଷ୍ଟମ ସଂସ୍କରଣରେ ଗୁଜରାଟରୁ ସଂଗୃହୀତ ହୋଇଥିବା ବିଭିନ୍ନ ସ୍କୃତି ସ୍କାରକୀକୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ କଳା ଏବଂ ହସ୍ତଶିଳ୍ପ, ସ୍ଥାପତ୍ୟ, ବସ୍ତ୍ର ଆଦି ପ୍ରଦର୍ଶିତ ହେଉଛି। ଏହି ନିଲାମୀ ପ୍ରକ୍ରିୟା ପିଏମ୍ momentos.gov.in ଅଫିସିଆଲ ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ପରିଚାଳିତ ହେଉଛି। ଗତ 17 ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି। ଭାରତର ବିଭିନ୍ନ କ୍ଷେତ୍ରରୁ ପ୍ରାପ୍ତ ହୋଇଥିବା 1498 ସ୍କୃତିଫଳକ ଏଥିରେ ସାମିଲ ହୋଇଛି। ଜାନୁଆରୀ 2019 ମସିହାରୁ ଆରମ୍ଭ ହୋଇଥିବା ବିଭିନ୍ନ ପର୍ଯ୍ୟାୟରେ ଏହି ନିଲାମ ପ୍ରକ୍ରିୟାରେ ପାଖାପାଖି 50 କୋଟିରୁ ଅଧିକ ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପ ପାଇଁ ସଂଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ

ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଶ୍ରୀଅନ୍ନ ଚାଷ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତ ଶତାବ୍ଦୀ ଧରି ଚାଷ କରୁଥିବା ବାଜରା, ଜଅ, ରାଗି ଭଳି ଶ୍ରୀଅନ୍ନକୁ ପରେ ବନ୍ଦ କରି ଦିଆଯାଇଥିଲା। 2014 ମସିହା ପରେ ଶ୍ରୀଅନ୍ନର ଉତ୍ପାଦନକୁ ସରକାର ସମର୍ଥନ ପ୍ରଦାନ କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ସ୍କୁଲ ଖାଦ୍ୟରେ ସାମିଲ କରିଥିଲେ। ଏହି ଶସ୍ୟଗୁଡ଼ିକର ରପ୍ତାନୀକୁ ମଧ୍ୟ ପ୍ରୋହାହନ ପ୍ରଦାନ କରାଯାଇଛି। ଭାରତର ପ୍ରସ୍ତାବ ଆଧାରରେ ମିଳିତ ଜାତିସଂଘ 2023କୁ ଆନ୍ତର୍ଜାତିକ ବାଜରା ଦିବସ ଭାବେ ପାଳନ କରିଥିଲା। ଖାଦ୍ୟନୀତିରେ ଜଳବାୟୁ ପ୍ରତିରୋଧୀ ପୁଷ୍ଟିସାର ପୁନଃସ୍ଥାପନ କରିବାରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ନୂଆଦିଲ୍ଲୀରେ ନବମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି ପାଞ୍ଚଦିନିଆ ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ ଏବଂ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ତଥା 9 ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ଆଜିଠାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଜଳ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମସ୍ୟା ସମାଧାନ ତଥା ଗବେଷଣାତ୍ମକ ଫଳାଫଳ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଏହି ପ୍ରଦର୍ଶନୀ ଏକ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରିବ। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 3 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8 ସରକାରୀ ଏବଂ 1 ବେସରକାରୀ ଏଭଳି ମୋଟ 9 କାର୍ଯ୍ୟଦିବସ ରହିବ। 26 ଓ 27 ତାରିଖ ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ଗାନ୍ଧି ଜୟନ୍ତୀ ପାଇଁ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବାରେ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍କତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଅଧିବେଶନରେ 6 ବିଧେୟକ ଉପରେ ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଗଷ୍ଟ ମାସରେ ଦେଶର ପ୍ରମୁଖ କମ୍ପାନୀଗୁଡ଼ିକର ମିଳିତ ସୂଚକାଙ୍କ ଆଇସିଆଇ 4.8% ଅଭିବୃଦ୍ଧି ହାସଲ କରିଛି। ତେବେ ଜୁଲାଇ ମାସର 5% ଅଭିବୃଦ୍ଧି ତୁଳନାରେ ଏହା ସାମାନ୍ୟ କମ୍ ରହିଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ମଧ୍ୟବର୍ତ୍ତୀକାଳୀନ ଆକଳନ ଅନୁଯାୟୀ ଗତ ମାସରେ 9 ପ୍ରମୁଖ କ୍ଷେତ୍ର ମଧ୍ୟରୁ 5 ସକାରାତ୍ମକ ଅଭିବୃଦ୍ଧି ଘଟିଛି। ସେଥିମଧ୍ୟରେ ସିମେଣ୍ଟ ଉତ୍ପାଦନ 12.5%, ବିଦ୍ୟୁତ୍ 11.6%, ଲୁହାପଥର 5.5%, ଇସ୍ପାତ 3.4% ଏବଂ ବିଶୋଧନାଗାର ଉତ୍ପାଦ କ୍ଷେତ୍ରରେ 2.6% ବୃଦ୍ଧି ଘଟିଛି। ତେବେ ସାର ଉତ୍ପାଦନ 12.4%, ପ୍ରାକୃତିକ ଗ୍ୟାସ 4.9%, କୋଇଲା 3.8% ଏବଂ ଅଶୋଧିତ ତୈଳ ଉତ୍ପାଦନ 3.6% ହ୍ରାସ ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଘରୋଇ ଶକ୍ତି କ୍ଷେତ୍ର, ଭିତ୍ତିଭୂମି ବିକାଶ, ଜଳର ପୁନଃବ୍ୟବହାର ଏବଂ ବିରଳ ଖଣିଜ ଯୋଗାଣ ଶୃଙ୍ଖଳରେ ଭାରତ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରିଛି। ଅନ୍ୟ 4 G20 ରାଷ୍ଟ୍ର ସହ ଭାରତ ଏ କ୍ଷେତ୍ରରେ ସାମିଲ ହୋଇଛି। ଟେକ୍ସାସର ହୋଷ୍ଟନ୍ଠାରେ ହ୍ୱାଇଟ୍ ହାଉସ୍ ଅଧୀନସ୍ଥ ଜାତୀୟ ଶକ୍ତି ନିୟନ୍ତ୍ରଣ ପରିଷଦ ଏବଂ ଶକ୍ତି ଓ ଆଭ୍ୟନ୍ତରୀଣ ବିଭାଗ ଓ ପରିବେଶ ସୁରକ୍ଷା ସଂସ୍ଥା ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି 3-ଦିନିଆ ସମ୍ମିଳନୀରେ ଘରୋଇ କ୍ଷେତ୍ରରେ ବ୍ୟବହୃତ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ର ବିକଳ୍ପ ଉପଯୋଗ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି। ଶକ୍ତି ଭିତ୍ତିଭୂମି ଆଧାରିତ ପ୍ରକଳ୍ପଗୁଡ଼ିକ ପାଇଁ ଅନୁମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ସମ୍ମିଳନୀରେ ମତ ବିନିମୟ ହୋଇଛି। କୃଷି ଉତ୍ପାଦନ ଓ ସମ୍ପ୍ରଦାୟ କ୍ଷେତ୍ରରେ ଗୁଣବତ୍ତା ଆଧାରିତ ଜଳର ପୁନଃବ୍ୟବହାର ପାଇଁ ଅଂଶୀଦାର ରାଷ୍ଟ୍ରଗୁଡ଼ିକ ସ୍ୱେଚ୍ଛାକୃତ ପଦକ୍ଷେପ ଗ୍ରହଣ କରିବା ଉପରେ ସହମତ ହୋଇଛନ୍ତି। ତଥ୍ୟ ଆଦାନ ପ୍ରଦାନ, ନବସୃଜନ, ସୁରକ୍ଷିତ ବିରଳ ଖଣିଜ ଯୋଗାଣ ଶୃଙ୍ଖଳ ଆଦି ବିଭିନ୍ନ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବାକୁ ଅଂଶୀଦାର ରାଷ୍ଟ୍ରଗୁଡ଼ିକ ଏକମତ ହୋଇଥିବା ଜଣାପଡ଼ିଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ଟି20 କ୍ରିକେଟ୍ ବର୍ଗରେ ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଜାପାନର ନିସିହିନ୍ଠାରେ ଭାରତୀୟ ସମୟ ପୂର୍ବାହ୍ନ 10:30 ଏହି ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବ। ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ବାଂଲାଦେଶକୁ 114 ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ସେମିଫାଇନାଲ୍ରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରିଥିଲା। ଜାପାନର ଆଇଚି ନାଗୱାଠାରେ ଚାଲିଥିବା ବିଭିନ୍ନ ବର୍ଗ ପ୍ରତିଯୋଗିତାରେ ଭାରତ ଗତକାଲି 6 ପଦକ ହାସଲ କରିଛି। ସେଥିମଧ୍ୟରେ 4 ରୌପ୍ୟ ଏବଂ 2 କାଂସ୍ୟ ପଦକ ରହିଛି। ପାଣିପାଗ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ
ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ସୁଦ୍ଧା ଅବପାତରେ ପରିଣତ ହୋଇ ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର।

ଅବସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗଭୀର ଅବପାତ ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚବାର ସମ୍ଭାବନା ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ ଏଗାରଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଆଜି ପ୍ରଦାନ କରିବେ ବାସ୍ତରୀତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସଗୁଡ଼ିକର ମୁଖ୍ୟଙ୍କ ଜାତୀୟ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀଠାରେ ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆଜିଠାରୁ ଆରମ୍ଭ। ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିଛି ନଅଟି କାର୍ଯ୍ୟ ଦିବସ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି ଟ୍ୱେଣ୍ଟି ବର୍ଗରେ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳିଆକଳା କାର୍ଯ୍ୟକ୍ରମ ଉପସ୍ଥାପନା ଭାଦଚରଣ ହସ୍ତା।

ଶୁଣୁଥିଲି ସାନ୍ତାଳୀ ଏକଲା କାର୍ଯ୍ୟକ୍ରମ ଉପସ୍ଥାପନା ଭାଦୁଚରଣ ହାଁସଦା ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ନମ୍ରିତା ମହାନ୍ତି ଗାଇଛନ୍ତି ଓମ୍ ପ୍ରକାଶ ମହାନ୍ତିଙ୍କ ରଚନାରୁ।

ଅପେକ୍ଷା ଥାଏ ରାତିକୁ, ଅପେକ୍ଷା ରାତିର ସ୍ୱପ୍ନକୁ। ସ୍ୱପ୍ନରେ ଆସେ ସେ, ପାଖରେ ବସେ ସେ, କେଜାଣି କେତେ ମନ କଥା କହେ, ଗୀତ ଗାଏ ଆଉ ନିଜର କରିଦିଏ ମୋତେ।

କାଲି ରାତିରେ ସ୍ୱପ୍ନରେ ଦେଖିଲେ ସେଇ ନିରେମାଖେ ଝିଅଟିକୁ, ଲାଜରେ ସରସର ପୁଣି ରାଗରେ କରକର, କେବେ ହସେ କେବେ ରୁଷେ ଅମାନିଆ ମନଟି ତାର।

ସ୍ୱପ୍ନର ସୌଦାଗର ମୋର, ଚାଲ ଯିବା କେଉଁ ଏକ ଦୂର ସହରକୁ, ପ୍ରୀତି ପ୍ରଣୟର ଆକାଶରେ ଉଡ଼ି ବୁଲିବା ମୁକ୍ତ ବିହଙ୍ଗ ପରି ଦୂରକୁ ଦୂରକୁ।

କେବେ ସ୍ୱପ୍ନ ଭଙ୍ଗ ହୋଇଥାଏ, ସବୁକିଛି ହୋଇଯାଏ ଅମା ଅନ୍ଧାରମୟ, ହର୍ଷ ଉଲ୍ଲାସ କୋହର ରୂପ ନିଏ, ସାଥିହରା ହୋଇଯାଏ ମଣିଷ, ଏକା ଏକା ଲାଗେ ବଞ୍ଚିବା ହୋଇଯାଏ ଦୁର୍ବିସହ।

ଏଇଠି ଶେଷ କରୁଛୁ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
1: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
0: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ ସାତ ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
1: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
0: ଘର ପାଖରୁ ବଣବୁଦା ସଫା କରନ୍ତୁ।
1: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
0: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରି ବ୍ୟବହାର କରନ୍ତୁ।
1: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: नमस्कार, आकाशवाणी समाचार के साथ मैं कनकलता।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଷ୍ଟୁଡିଓ ଘଡ଼ିରେ ଏ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା ଆରମ୍ଭ କରୁଛୁ ଝୁମର ସଙ୍ଗୀତ କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଦୀପ ଚନ୍ଦ୍ର ମହାନ୍ତ ଏବଂ ସାଥୀ।

ଏଇଠି ଶେଷ କରୁଛୁ ଝୁମର ସଙ୍ଗୀତ କାର୍ଯ୍ୟକ୍ରମକୁ। ପରିବେଷଣ କରିଥିଲେ ଶିଳ୍ପୀ ପ୍ରଦୀପ ଚନ୍ଦ୍ର ମହାନ୍ତ ଏବଂ ସାଥୀ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ରୋଷେଇ କେବଳ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବାର କାମ ନୁହଁ, ଏହା ଗୋଟିଏ ଦକ୍ଷତା। ଏହାରି ମାଧ୍ୟମରେ ଅନେକ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି, ବିଶେଷ କରି ମହିଳାମାନେ ଘରେ ବସି ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। କେହି କେହି ଘରେ ବସି ଆଚାର, ବଡ଼ି, ପାମ୍ପଡ଼, ପିଠା, କେକ୍, ବିସ୍କୁଟ୍ ପ୍ରସ୍ତୁତ କରିବା ସହିତ ଟିଫିନ୍ ସେବା, କ୍ୟାଟରିଂ ଏବଂ ଦୋକାନଟିଏ କରି ଏହାରି ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଭଉଣୀ, ଆଳାପରେ ଆଜି ଆସନ୍ତୁ ଭେଟିବା ସେମିତି ଜଣେ ଭଉଣୀଙ୍କୁ, ସେ କେମିତି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସେ ହେଲେ ଶୁଭଲକ୍ଷ୍ମୀ ସାମନ୍ତରାୟ। କିନ୍ତୁ ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା,
0: କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ ଅଛି।
0: ଆପଣ ତ ଗୋଟିଏ ଭଲ ବ୍ୟବସାୟଟିଏ କରିଛନ୍ତି ଆପଣ, ଆମେ ଶୁଣିଛୁ, ତେବେ ସେ ବ୍ୟବସାୟଟି କଣ ଆମର ଶ୍ରୋତା ଭଉଣୀମାନଙ୍କୁ ଟିକେ କହିଦିଅନ୍ତୁ।
1: ବ୍ୟବସାୟଟା ହେଲା ଆମର ରୁଟି ମାନୁଫ୍ୟାକ୍ଚର କରାହଉଛି, ରୁଟି ଆଣ୍ଡ ତରକାରୀ ବି ଆମର କରାହଉଛି, ବିଭିନ୍ନ ଭେରାଇଟି ସବ୍ଜି ବି ଆମର ଆରେଞ୍ଜମେଣ୍ଟ କରାହଉଛି, ଯୋଉଟାକି ଲୋକମାନଙ୍କୁ ଉପକୃତ କରାଉଛି, ଭଲ ଗୁଣମାନର ହାଇଜେନିକ ପ୍ରିପାରେସନରେ ଦଉଛୁ ଆମେ ବନେଇକି।
0: ଆଚ୍ଛା, ରୁଟି ଆପଣ ତିଆରି କରୁଛନ୍ତି, ଏଇ ଯୋଉ ରୁଟି ବ୍ୟବସାୟଟି କରିବା ପାଇଁ କାହିଁକି ଇଚ୍ଛା ପ୍ରକାଶ କଲେ?
1: କାହିଁକି ନା ମୁଁ ଦେଖିଲି, ପ୍ରାୟ ମୋର ଇଚ୍ଛା ନଥିଲା ଫାର୍ଷ୍ଟ, ଆକ୍ଚୁଆଲି କହିବାକୁ ଗଲେ ମୁଁ ଜବ୍ କରୁଛି, ମୋର ଦିନେ ଇଚ୍ଛା ହେଲା କି ଲୋକମାନେ ବହୁତ ଜିନିଷ ବାହାରେ ଖାଉଛନ୍ତି ଯୋଉଥିରେ କି ତାଙ୍କର କିଛି ବି ହାଇଜେନିକ ନାହିଁ, ହୋଟେଲରେ ହଉ ଯେକୌଣସି ଜିନିଷ ହଉ, ରୁଟି ଗୋଟାକୁ 5 ଟଙ୍କା 7 ଟଙ୍କା ଲେଖା ନଉଛନ୍ତି, ଆଉ ଭଲକି ସିଝୁନି, କଞ୍ଚା ରହୁଛି। ମୁଁ ବି 2-4 ଥର ଲେଖା ବାହାର ଆଣି ଖାଉଥିଲି, ଯେହେତୁ ମୁଁ ବାହାର ରହୁଥିଲି ବାହାର ଆଣି ବି ଖାଉଥିଲି, ମତେ ଭଲ ଲାଗିଲାନି। ଥରେ ଆଡ୍ ଦେଖିଲି ମୋ ମୋବାଇଲରେ, ଇଚ୍ଛା ହେଲା ମୁଁ ବି କିଛି କରିବି, ଲୋକମାନଙ୍କୁ କିଛି ଏନଗେଜ୍ କରେଇବି, ଯୋଉଥିରେ କି ଆମେ କିଛି କରିବୁ, ସମସ୍ତେ ମିଶିକି କିଛି କରିବୁ, ସେଇ ଉଦ୍ଦେଶ୍ୟ ନେଇକି ରୁଟି କମ୍ପାନୀଟା ଆମେ ବସେଇଲୁ।
0: ଆଜ୍ଞା, ତେବେ ଏଠି କୋଉଠି କରିଛନ୍ତି ଆପଣ?

0: ଏଇଟା ଆମର ଦୁଇଟା ଅଛି। ଫାଷ୍ଟ ଆମର 5 ଇୟର୍ସ ପ୍ଲସ୍ ହେଇଗଲାଣି। ଆମର ଫ୍ରେଣ୍ଡସ୍ କଲୋନି ଜାଣିଥିବେ ଆପଣ, ସେଇଠି ଫାଷ୍ଟ ଆମର ଷ୍ଟାର୍ଟିଂ କଲୁ। ସେଇଟା ଗୋଟେ ପାର୍ଟ ୱାନ୍, ସେଇଟା ଅଛି କମ୍ପାନୀ ୱାନ୍। ଆଣ୍ଡ ଟୁ ଆମର ଅଛି ଗମାଣ୍ଡିଆ ନ୍ୟୁ ରାଜପାଟନା ଯୋଉଟା କହୁଛନ୍ତି, କେନାଲ ରୋଡ୍ରେ।
1: ଏଇ ବ୍ୟବସାୟଟିକୁ ଏମିତି ଆପଣ ବଢ଼େଇକିରି କରିଛନ୍ତି, କେମିତି ତାକୁ ଚଳେଇ ପାରୁଛନ୍ତି?
0: ଚଳେଇବା ପାଇଁ ମ୍ୟାଡାମ କହିବାକୁ ଗଲେ ମୁଁ ଏକଲା ନୁହେଁ, ମୋ ପଛରେ ମୋ ଭାଇ ଭଉଣୀ ମାନଙ୍କର ବହୁତ ସାରା ହାତ ଅଛି। ଆମେ ହଉଛୁ 4 ଭଉଣୀ ଗୋଟେ ଭାଇ, ଆଉ ମୁଁ ହଉଛି ବଡ। ମୋ ତଳେ ଆହୁରି 3 ଜଣ ଭଉଣୀ, ଭାଇ ବି ମଧ୍ୟ ଅଛନ୍ତି, ସବୁ ମୋଠାରୁ ସାନ, ମୁଁ ହଉଛି ବଡ। ମୋ ତଳ ଭଉଣୀ ଯେ ସେ MBA କରେ, ତାର ସେ ଭୁବନେଶ୍ୱର ଉତ୍କଳ ମିଶ୍ରରେ ପଢୁଛି, ଆଉ ତା ତଳ ଭଉଣୀ ଯେ PG କରୁଛି ସେ, ଆଉ ତା ତଳ ଭାଇ ଯେ ମୋର +3 ସାଇନ୍ସ ଫାଇନାଲରେ କଟକରେ ପଢୁଛି। ତ ମୁଁ ଭାବି

0: 11:00 ଏଇଟା ହଉଛି ଆମର ଟୁ ଟାଇମ୍, ଦୁଇଟା ଟାଇମ୍ ଆମର ଖୋଲା ହଉଛି।
1: ଆଜ୍ଞା, ତେବେ ପ୍ରଥମେ କେମିତି ଆରମ୍ଭ କଲେ, କେତେ ପୁଞ୍ଜି ବିନିଯୋଗ କରି ଆପଣ ପ୍ରଥମେ ଆରମ୍ଭ କଲେ?
0: ବେଶୀ ପଇସା ବି ମୋର ଖର୍ଚ୍ଚ ହେଇନି, ଯେହେତୁ ଦେଖିଲୁ ବେଶୀ ପଇସା ନ କହିବାକୁ ଗଲେ 3 ରୁ 3.5 ଲକ୍ଷ ଫାଷ୍ଟ ଖର୍ଚ୍ଚ ହେଇଥିଲା,
1: ମାନେ ମେସିନ୍ କିଣିବା ପାଇଁ।
0: ମେସିନ୍ କିଣିବା ପାଇଁ 3 ରୁ 3.5 ଲକ୍ଷ ମୋର ଖର୍ଚ୍ଚ ହେଇଛି ଫାଷ୍ଟ, ସେତିକି ଆଉ କିଛି ବି ମୋର ଖର୍ଚ୍ଚ ହେଇନି। ସେତିକି ଖର୍ଚ୍ଚରେ ଆମେ ଷ୍ଟାର୍ଟିଂ କରିଥିଲୁ, ତାପରେ ଧୀରେ ଧୀରେ ତାର ଦୂରେ ଏକା ପଇସା ବାହାରିଲା, ଧୀରେ ଧୀରେ ଧୀରେ ଧୀରେ ଆମେ ଆଗେ ଆଗେ 2 ରୁ 2 କରିଛୁ। ଆଉ ଗୋଟେ କଥା ହେଲା, ସେକେଣ୍ଡ ମେସିନ୍ କିଣିଲା ବେଳକୁ ମୁଁ ଲୋନ୍ କରିଛି।
1: ଆଚ୍ଛା, କୋଉଠୁ ଲୋନ୍ କରିଛି?
0: ସେଟା ଲୋନ୍ କରିଥିଲି, ମୁଁ ପର୍ସନାଲ ଲୋନ୍ କରିଛି ମ୍ୟାଡମ୍, ସେଇଟା ହଉଛି ମୋର
1: ମାନେ ବ୍ୟାଙ୍କରୁ
0: ବ୍ୟାଙ୍କରୁ ନେଇଛି। ଆଉ ଗୋଟେ କରିଛି ଗୋଲ୍ଡ ଲୋନ୍ କରିଛି।
1: ଆଚ୍ଛା, ତାକୁ ସୁଝିବାର ବ୍ୟବସ୍ଥା କେମିତି କରିଛନ୍ତି?
0: ସୁଝିବାର ହଁ, ପ୍ରତି ମାସରେ ଯେମିତି ମୁଁ ପେମେଣ୍ଟ ସବୁ କରୁଛି ଷ୍ଟାଫ ମାନଙ୍କୁ, ସେମିତି ମୁଁ ଗୋଟେ ଡେଟ୍ ରଖିଦେଇଛି ଯୋଉଥିରେ କି ମୁଁ ଲୋନ୍ ବି ମଧ୍ୟ ଇନଷ୍ଟଲମେଣ୍ଟ ଦେଇଦେଉଛି।
1: ଏମିତି ଆପଣ ବ୍ୟବସାୟଟିକୁ ଆରମ୍ଭ କରିଥିଲେ, ତେବେ ଏଥିପାଇଁ ଆବଶ୍ୟକୀୟ ଉପକରଣ ଆଉ କଣ ସବୁ ଦରକାର ହେଇଥାଏ?
0: ମ୍ୟାଡମ୍, ଆଧିରେ କିଛି ବି ଦରକାର ନାହିଁ। କହିବାକୁ ଗଲେ ମେସିନ୍ଟା ଦେଖିବା ପାଇଁ ସମସ୍ତେ ଲୋକ ଦେଖୁଛନ୍ତି ଗୋଟେ, କିନ୍ତୁ ତାର 4 ସେଟଅପ୍ ରହୁଛି। ଗୋଟେ ହେଲା ଅଟା ଚକଟିବା, ଆଉ ଗୋଟେ ହେଲା ଗୁଳା କାଟିବା, ଆଉ ଗୋଟେ ହେଲା ବେଲିବା, ଆଉ ଗୋଟେ ହେଲା ସେକା ହବା, ଯୋଉଟା ଆମେ ଓଡ଼ିଆରେ ଆମେ ସେଟା କହୁଛେ। ଆଉ ଚକଡ଼ା ଯୋଉଟା ହଉଛି ଆମର ଅଟାଟା, ସେଇଟା ଆମର ସବୁ ପୁରା ଫୁଲ୍ ଅଟୋମେଟିକ, ଆମର ହାତ ବାଜିବନି। ତା ଦେହରେ ପାଣି ପଡ଼ିବ, କ୍ୱାଣ୍ଟିଟି ଅନୁସାରେ ଲୁଣ ପଡ଼ିବ, କ୍ୱାଣ୍ଟିଟି ଅନୁସାରେ ତେଲ ବି ମଧ୍ୟ ପଡ଼ିବ ସ୍ମୁଥ ବନେଇବା ପାଇଁ ରୁଟିକି। ଅଟା ସେଇ ପରିମାଣରେ ପଡ଼ିବ, ମେସିନ୍ ସୁଇଚ୍ ଅନ୍ କଲେ ମେସିନ୍ ତାର ଚକଡ଼ିବ ଅଟାକୁ। ଚକଡ଼ା ହେଇସାରିଲା ପରେ ଆଉ ଗୋଟେ ଏକ୍ସଟ୍ରା ମେସିନ୍ ଅଛି, ତା ଦେହରେ ସେ ଚକଡ଼ା ସବୁକୁ ଭରି ଦିଆଯିବ, ଯାହାଫଳରେ ସେ ଡୋପ୍ ସବୁ ଗୁଳା ହେଇକିରି କଟିଂ ହେଇକି ତଳେ ପଡ଼ିବ। ତାକୁ ପୁଣି ତାକୁ ଅଟାର ଗୋଳେଇ ଆଣିକି ଗୋଲ୍ ଗୋଲ୍ କରିକି ସେ ଅଲରେଡି ଗୋଲ୍ ହେଇଥିବ, ତାକୁ ଜଷ୍ଟ ଖାଲି ମେସିନ୍ରେ ପକେଇବାର ଅଛି। ସେ ପ୍ରେସିଂ ହେଇକି ପୁରା ବଡ଼ ବଡ଼ ବେଲା ହେଇକିରି ବାହାରିବ, ତଳେ ଦେଖିଲ ପୁରା ଫୁଲକା ହେଇ ଗୋଟେ ଲେଖା ପଡୁଥିବ।
1: ଆଚ୍ଛା, ତେବେ ଥରକେ କେତେ ଅଟା ଆପଣ ପ୍ରସ୍ତୁତ କରିଥାନ୍ତି?
0: ହଁ, ସେଇଟା କହିବାକୁ ଗଲେ ଇଭିନିଂ ଆୱାର କଥା ମୁଁ କହୁଛି, ମିନିମମ୍ ଗୋଟେ କ୍ୱିଣ୍ଟାଲଟା ଆମର ହେଉଛି ଗୋଟେ କମ୍ପାନୀ କଥା ମୁଁ କହୁଛି। ଥରକେରେ ଆମେ 10 କେଜି ପକଉଛୁ, 10 କାରଣ ତାର କ୍ୱାଣ୍ଟିଟି ହଉଛି 10 କେଜି, 11 କେଜି ନବନି, ହୁଏ ତ 8 କେଜି 7 କେଜି ନେଇଯିବ, କିନ୍ତୁ 11 କେଜି ନବନି, 10 କେଜି ଭିତରେ ହିଁ ତାର କ୍ୱାଣ୍ଟିଟିଟା ରହିବ।
1: କେତେ ଖଣ୍ଡେ ରୁଟି ବାହାରେ
0: 10 କେଜିରେ? ଭାବି ନିଅନ୍ତୁ ଆମର କିଲେରେ ଗୋଟେ କେଜିରେ ଯଦି ଆମର ବାହାରୁଛି 38-40 40 ବାହାରୁଛି, ଆପଣ ସେଇ ହିସାବରେ କ୍ୱାଣ୍ଟିଟି ଜାଣିପାରିବେ।
1: ଆଜ୍ଞା, ତାହେଲେ ଆପଣ ଏତେ ପରିମାଣରେ ରୁଟି ତିଆରି କରିଥାନ୍ତି?
0: ମୋ ଭାଇ ଚଲଉଛି, ସବୁକିଛି ବୁଝାବୁଝି କରୁଛି, ଅଏଲିଂ, ଗ୍ରିସିଂ, ତାୱା ଚେଞ୍ଜ କରିବା, ସବୁ ସବୁ ଅପରେଟିଂ ସିଏ କରୁଛି, ମତେ କିଛି ଜଣା ନାହିଁ। ମୁଁ ବାସ୍ ମ୍ୟାନେଜମେଣ୍ଟ ଦେଖୁଛି, ମ୍ୟାନେଜ କରୁଛି, ଦେଖୁଛି ସେମାନଙ୍କୁ ସବୁ କଣ୍ଟ୍ରୋଲ ଭିତରେ ରଖିଛି, କିନ୍ତୁ ସବୁକିଛି ମୋ ଭାଇ ବୁଝୁଛି।
1: ତେବେ ଆପଣ ଯୋଉ ଦୋକାନଟି କରିଛନ୍ତି, ନିଜ ଘରେ କରିଛନ୍ତି ନା ନାଇଁ ଭଡ଼ା ନେଇ କରିଛନ୍ତି?
0: ନାଇଁ ମ୍ୟାଡମ୍, ନିଜ ଘରେ କରିନି, ଏଇଟା ବାହାରେ 2 ରେଣ୍ଟେଡ୍ରେ ହେଇଛି।
1: ଆଚ୍ଛା,
0: 2
1: ଆପଣଙ୍କର ମାନେ ଭଡ଼ା ଯାଇକିରି ଆପଣଙ୍କର କିଛି ଉପାର୍ଜନ ହେଇପାରୁଛି?
0: ନିଶ୍ଚିନ୍ତ ଭାବରେ ହଉଛି, ବେଶୀ ନହେଲେ ବି କମ୍ ମାତ୍ରାରେ ହଉଛି।
1: ତେବେ ଏ ଯୋଉ ଆପଣ କହିଲେ ଯେ ରୁଟିଟି ଗୋଟେ ମେସିନ୍ ସାହାଯ୍ୟରେ ଆପଣ ପ୍ରସ୍ତୁତ କରୁଛନ୍ତି, ତେବେ ସେ ମେସିନ୍ର ରକ୍ଷଣାବେକ୍ଷଣର ବ୍ୟବସ୍ଥା କେମିତି କରିଛନ୍ତି?
0: ଯେଉଁଟାକି ମୋ ଭାଇ, ତାକୁ ପ୍ରତି 15 ଥରେ ଲେଖା ତାକୁ ଇଆର ଗନ୍ ମାରି ସଫା କରେ, ଗ୍ରିସିଂ କରେ, ଅଏଲିଂ କରେ, ଆଉ ସବୁ ଜିନିଷ ସିଏ ତାର ମେଣ୍ଟେନ୍ କରୁଛି।
1: ଆଚ୍ଛା,
0: ପ୍ରତି 15 ଥରେ ଲେଖା ଏ କମ୍ପାନୀ ସେ କମ୍ପାନୀ 2 ମେସିନ୍ ସିଏ ତାର ମେଣ୍ଟେନ୍ କରୁଛି।
1: ଆପଣ କୋଉ ପ୍ରକାରର ଅଟା ବ୍ୟବହାର କରିଥାନ୍ତି?
0: ଯୋଉଟାକୁ ଆମେ ଟେଷ୍ଟ କରୁଛୁ, ଯୋଉଟା ଆମକୁ ଭଲ ଲାଗୁଛି ଆମେ ସେଇଟା ହିଁ ୟୁଜ୍ କରୁଛୁ।
1: ଆଜ୍ଞା, ତେବେ ଗୁଣବତ୍ତା ପ୍ରତି ଆପଣମାନେ କେତେ ସଚେତନ ଥାନ୍ତି?
0: ଗୁଣବତ୍ତା କହିବାକୁ ଗଲେ ତ ରୁଟି ତ ଆମେ ଗୁଣବତ୍ତା ତ ଆମେ ନିଜେ କହିପାରିବୁନୁ, ଗ୍ରାହକମାନଙ୍କଠାରୁ ଶୁଣିଲେ ଗୁଣବତ୍ତାଟା ବାହାର କରିବୁ। ପ୍ରତି 15 ଗୋଟେ ଲେଖା ଯୋଉମାନେ ଟେଷ୍ଟ ପାଇଁ ଦଉଛନ୍ତି 5 କେଜି 10 କେଜି, ଆମେ ନିଜେ ଆଗେ ଟେଷ୍ଟ କରୁଛୁ, ଯୋଉଟା ଭଲ ଲାଗୁଛି ଗ୍ରାହକମାନଙ୍କୁ ଆମେ ବାଣ୍ଟୁଛୁ, ସେଇଟା 2-4 ଲେଖା ସେମାନେ ଆମକୁ ରିପ୍ଲାଏ ଦଉଛନ୍ତି କି ମ୍ୟାଡମ୍ ଏଇ ରୁଟିଟା ଭଲ ଥିଲା, ସଫ୍ଟ ଥିଲା, ଆମେ ସେଇ ଅଟାଟା ୟୁଜ୍ କରୁଛୁ ସେଇ ଟାଇମ୍ରେ, ଯୋଉଟାକି କଣ୍ଟିନ୍ୟୁ ଚାଲିଛି ବର୍ତ୍ତମାନ ପର୍ଯ୍ୟନ୍ତ।
1: ବେଳେବେଳେ ଆମେ ଏମିତି ରୁଟି ମଧ୍ୟ ବଜାରରୁ ଆଣୁଥାଉ, ବେଳେବେଳେ ସେ କଣ ହୁଏ ନା ଟାଣିଲା ଲେଖା ଲାଗେ,
0: ସେମାନେ ବେଶୀ ଚକଡ଼ି ଦିଅନ୍ତି। ଆମର ଯେହେତୁ ଫୁଲ୍ ଅଟୋମେଟିକ, ରୁଟିଟା କେତେ ଚକଡ଼ାବ ମେସିନ୍ ସେଟା ଜାଣିଛି, ଯାହାଫଳରେ ସେ ସ୍ମୁଥ ଆଉ ପୁରା ହାଇଜେନିକ ରହିବ। ଆଉ ତାପରେ ଗୋଟେ କଥା, 24 ଆୱାର୍ସ, ସପୋଜ୍ ଆପଣ ଆଜି ରୁଟିଟା କରିଛନ୍ତି, କାଲି ମର୍ଣ୍ଣିଂରେ ଖାଇବେ ଠିକ୍ଠାକ୍ ଅଛି, ସକାଳେ ଖାଇବେ ଠିକ୍ଠାକ୍ ଅଛି, ଆପଣ 9-10 ରଖିବେ ସେଟା ସ୍ମେଲ୍ ଆସିବ, କିନ୍ତୁ ଆମର ଏଇ ଯୋଉ ରୁଟିଟା 24 ଆୱାର୍ସ 24 ঘন্টা পরে মধ্যে সে স্মুথ রহব আউ স্মেল আসবনি, বড়িয়া রহব স্মুথ।
1: আপনার কেবল অট্টা ব্যবহার করতে না আউ কিছু?

0: इंडियन विमेंस कंटेजेंट, कोचेज कंटेजेंट सबको बहुत ढेर सारी बधाई और हमारे देशवासियों को भी बहुत ढेर सारी बधाइयां, क्योंकि अब इंडिया का गोल्ड का खाता खुल चुका है. जी हाँ, एंड इट इज नॉट द ओनली गुड न्यूज कमिंग फ्रॉम द एशियन गेम्स. वी हैव मोर गुड न्यूज फॉर यू बिकॉज बैडमिंटन में लक्ष्य सेन ने क्या कमाल की परफॉर्मेंस दिखाई अगेंस्ट अ वर्ल्ड चैंपियन सिल्वर मेडलिस्ट कोडाई नारोका के खिलाफ. लक्ष्य सेन ने अपना मैच, पहला गेम हारा लक्ष्य सेन ने 11-21 से, दूसरा गेम जीता 21-5, मगर तीसरे गेम में ही वॉज डाउन 14-19, फिर भी कम बैक करके उन्होंने वो गेम जीती 21-19, वर्ल्ड चैंपियन सिल्वर मेडलिस्ट को हराया, इंडिया को वो 1-0 की लीड दी. एंड अनदर गुड थिंग इज सात्विक चिराग, हमारे फेवरेट डबल्स पेयर, अभी एक्शन में है. वो पहली गेम जीत चुके हैं अपने जापान के ओपोनेंट्स के अगेंस्ट. एंड साक्षी, कैन गिव अस डिटेल्स अबाउट दैट?
1: यस इंडीड, पहला गेम तो वो अपना जीत चुके हैं. हम बात करें सात्विक रंकी रेड्डी और चिराग शेट्टी की अगेंस्ट द ओपोनेंट्स होकी और कोबायाशी. लेकिन सेकेंड गेम के अंदर भी इस समय बहुत तगड़ी फाइट दोस्तों चल रही है. जापान हैज ओनली अ 2-point lead right now over the Indian opponents, because in fact वो 2-point की lead भी अब एकदम खत्म ही हो चुकी है, because भारत के पास इस समय 18 points है second game में और जापान के पास है 17. यानी गेम को मैच पॉइंट पर लाने के लिए इंडिया को दो और अंक, in fact कहना चाहिए जीतने के लिए दो और अंक कमाने लगातार. अगर ऐसा होता है तो well India should be able to get this entire match in their favor. But right now, keeping all those hopes and faiths up, it's time for a moment for us to just sit back and enjoy the victory that has come the way and through the Indian women's cricket team. A very big milestone achieved over here by the Indian girls. Kudos to India. जय हिंद हमारे हर देशवासी को. और इसके साथ ही हम कहेंगे कि यहाँ से ये जो खुशियों की हम जो आपको खबर और अपडेट लेके आ रहे हैं, ये सिलसिला अब शुरू हो जाए और बरकरार रहे. फिलहाल के लिए हमें दीजिए इजाजत. गुड बाय.
2: एशियन गेम्स 2026 आईजी नगोया.
3: अभी यहाँ पे एशियन गेम्स 2026
4: ଆପଣଙ୍କର ଅନେକ ଗୁଡିଏ ରୁଟି ଯାଉଥିବ, ତେବେ ତାର ପ୍ୟାକେଟିଂ ଏସବୁ କେମିତି କଣ କରିଥାନ୍ତି?
5: ପ୍ୟାକେଟିଂ ମ୍ୟାଡାମ, ଯୋଉଟାକି ବାହାଘର ମାନିନଉଥୁ, ବାହାଘର ବାହାଘର ଆମେ ଦେବୁ, ବାହାଘରରେ ଆମେ ସିନା ଦେଇଦେଉଛୁ, ସେମାନେ ତରତରେ ଖୋଲି ପାରୁନାହାନ୍ତି. ସେଥିପାଇଁ ଆମେ ପ୍ୟାକେଟିଂ ତାଙ୍କ ପଚାରିକି କରୁଛୁ, ତାଙ୍କୁ ଆଗେ ତମର କେମିତି ପ୍ୟାକିଂ ଦରକାର. ସେମାନେ କହୁଛନ୍ତି ଆମେ ହଟକେସ୍ ଦେଇଦେବୁ, ଆମେ ଡାଇରେକ୍ଟ ହଟକେସ୍ ରଖିଦେଉନୁ, ଆମକୁ ସୁବିଧା ହେବ. ଯେଉଁମାନେ କହୁଛନ୍ତି କି ଆମେ ବହୁତ ଦୂରକୁ ପଠାଉ, ଆମକୁ ଟିକେ ପ୍ୟାକେଟିଂ ବେଶୀ କରିକି ନାହିଁ, ଫଏଲ୍ ପେପରରେ ପ୍ୟାକିଂ କରିଦିଅନ୍ତୁ, ନଚେତ କେରି ବ୍ୟାଗ୍ରେ ପ୍ୟାକିଂ କରିଦିଅନ୍ତୁ, ଯେମିତି ଚାହୁଁଛନ୍ତି. ଗ୍ରାହକଙ୍କ ଚାହିଁବା ମୁତାବକ ଆମେ ସେହି ହିସାବରେ ପ୍ୟାକିଂ କରି ଦେଉଛନ୍ତି. ମ୍ୟାକ୍ସିମମ୍ କହିଗଲେ ଆମେ ହଟକେସ୍ରେ ଦେଇଦେଉଛୁ. ଯେଉଁମାନଙ୍କୁ କ୍ୱାଣ୍ଟିଟି ରୁଟି ଦରକାର, ସେମାନେ ଆଣି ଦେଇଦେଉଛନ୍ତି ଆମକୁ ହଟକେସ୍, ଆମେ ହଟକେସ୍ରେ ଡାଇରେକ୍ଟ ରୁଟି ରଖିଦେଉଛୁ, ସେମାନେ ନେଇଯାଉଛନ୍ତି.
6: ଆପଣ କହିଲେ ଯେ ଏମିତି ଆପଣ ବିବାହ ବ୍ରତ ଆଉ ଜନ୍ମଦିନରେ ଅର୍ଡର ନେଇଥାନ୍ତି ଆଉ ସେମାନଙ୍କୁ ଯୋଗେଇଥାନ୍ତି. ରୁଟି ସହିତ ଆଉ କି କି ଖାଦ୍ୟ ସାମଗ୍ରୀ ରଖିଛନ୍ତି?
5: ରୁଟି ସହିତ ଆମର ବିଭିନ୍ନ ଭେରାଇଟି ତରକାରୀ ରଖାହେଇଛି, ଯେମିତିକି ଆମର ଚଣା ମସଲା, ଡାଲ ତଡ଼କା, ମିକ୍ସ ଭେଜ୍, ବୁଟ ଆଳୁ ସୋୟାର ଗୋଟେ କଷା ରହୁଛି, ଆଉ ତାପରେ ରହୁଛି ଆମର ବଟର ପନିର, କୋବି ଆଳୁ ମସଲା, ଚିଲି ପନିର, ଚିଲି ଗୋବି, ଚିଲି ମସରୁମ୍, ଆଉ ଗୋଟେ ରହୁଛି ଆମର ପନିର ଭୁର୍ଜି ରହୁଛି, ଛତୁ ମସଲା ରହୁଛି, ନବରତ୍ନ କୁର୍ମା ରହୁଛି, ବହୁତ ସାରା 17 ଆଇଟମ୍ ରହୁଛି.
6: ଆଚ୍ଛା, ସବୁଦିନ ଗୁଡ଼ିକ ପ୍ରସ୍ତୁତ କରିଥାଏ?
5: ସବୁ ଯାକ ପ୍ରସ୍ତୁତ କରାଯାଇଥାଏ. ଆଉ ଗୋଟେ ସ୍ପେଶାଲି ମ୍ୟାଡମ୍ ହଉଛି ଏଇଟା ଓନ୍ଲି ଫୁଲ୍ ଭେଜିଟେବୁଲ, ନନ୍ ଭେଜିଟେବୁଲ ଆମର ଏଇଟା ଆଲାଓ ନାହିଁ, କେବଳ ଭେଜିଟେବୁଲ ପିଆଜ ରସୁଣ ଆଉ ବିନା ପିଆଜ ରସୁଣରେ ପ୍ରସ୍ତୁତ କରାହଉଛି,
6: ଅଲଗା ଅଲଗା ରଖିଥାନ୍ତି. ତେବେ ଧରନ୍ତୁ ଦିନେ ଅନେକ ଗୁଡ଼ିଏ ଆପଣ ପ୍ରସ୍ତୁତ କରିଦେଲେ, ଯଦି ତାହା ବିକ୍ରି ନ ହେଲା?
5: ନାଇଁ, ଆମର ତ ସେମିତି ତ ଆମେ ମାପିକି କରିପାରୁନୁ, ବେଳେବେଳେ ବଳି ଯାଇଥାଏ. ବଳିଗଲେ କ'ଣ କି ରାତି 11:30 କ୍ଲୋଜ୍ କଲା ପରେ ଲୋକମାନେ ତ ସବୁ ଖାଇକି ଅଲରେଡି ଶୋଇପଡ଼ିଥାନ୍ତି, ତ ଆଉ କ'ଣ କର, ରାସ୍ତାରେ ଯେଉଁମାନେ ସବୁ ଭୁକିଲା ଲୋକ ଅଛନ୍ତି, ଗରିବ ଲୋକ ଅଛନ୍ତି, ତାଙ୍କୁ ଦେଇଥାଉ, ନଚେତ ଆମେ ଘରୁ ନେଇଯାଇଥାଉ, ନଚେତ ଯେଉଁମାନଙ୍କ ରିକ୍ୱାୟାରମେଣ୍ଟ ଅଛି ଆମେ ଜାଣିଛୁ ତାଙ୍କୁ ଦେଇଥାଉ, ନଚେତ ଘରେ ରଖିଦେଇଥାଉ.
6: ଆଜ୍ଞା,
5: ଖାଲି ସେମିତି ଆମର କମ୍ପଲସରି ରୁଟି ନେଲେ କମ୍ପଲସରି ତରକାରୀ ନେବେ ସେମିତି ନାହିଁ, କାହାକୁ 3 ରୁଟି ଦରକାର ଆମେ ଖାଲି 3 ରୁଟି ବି ଦେଇଦେବୁ, ଯାହାକୁ ଖାଲି ତରକାରୀ ଦରକାର ଆମେ ତାଙ୍କୁ ତରକାରୀ ବି ଦେଇଦେବୁ. ଯିଏ କହିବ ମୋତେ ରୁଟି ତରକାରୀ 2 ଦିଅନ୍ତୁ, ତ 2 ତାଙ୍କ ପସନ୍ଦ ଅନୁସାରେ ତରକାରୀ ଚୁଜ୍ କରିକି ଆମେ ଦେଇଥାଉ.
6: ଆପଣ କହିଲେ ଯେ ଏତେ ଗୁଡ଼ିଏ ଆଇଟମ୍ ପ୍ରସ୍ତୁତ କରୁଛନ୍ତି, ତେବେ କେମିତି କ'ଣ କରୁଛନ୍ତି ସେ ବିଷୟ ଟିକେ କୁହନ୍ତୁ
5: ମ୍ୟାଡମ୍? ଇଏ ବି ଆଉ ଗୋଟେ ମିରାକିଲ, ଇଏ ବି ଆମର ହାତରେ ରହୁନି, ସେ ସବୁ ପୁରା ଫୁଲ୍ ଅଟୋମେଟିକ୍ ମେସିନ୍ ଦ୍ୱାରା ହିଁ ବନା ହେଉଛି, ସେ ସବୁ ଆମର ମେସିନ୍ ଦ୍ୱାରା କ୍ୱାଣ୍ଟ

0: ଟିପ୍ ଆମର ପରିବା ଆମେ ଯେମିତି ହାତରେ କାଟିଥାଉ ସେ ହାତରେ ବି କଟା ହେଉନି ପରିବା, ମେସିନରେ କଟା ହେଉଛି ପରିବା, ମେସିନରେ ଧୁଆ ହେଉଛି, ମେସିନରେ ହଳଦୀ ଗୁଣ୍ଡ ଲୁଣ ପଡ଼ୁଛି, ମେସିନରେ ତେଲ ପଡ଼ୁଛି, କେତେ କ୍ୱାଣ୍ଟିଟି ପରିବାରେ କେତେ କ୍ୱାଣ୍ଟିଟି ତେଲ ମସଲା ପଡ଼ିବ ସବୁ ମେସିନ୍ ଚୁଜ୍ କରୁଛି। ସବୁ ପରେ ବି ମେସିନ୍ ବି ପରିବାକୁ ଛାଣୁଛି, ବନେଇ ସାରିଲା ପରେ କେତେ କ୍ୱାଣ୍ଟିଟି ପୁରା ସମ ପରିମାଣରେ କ୍ୱାଣ୍ଟିଟିକୁ ୱେଟ୍ କରିକି ପ୍ୟାକେଜିଂ କରାହଉଛି, ତାପରେ ସେଟା ସିଲ୍ ମରାହଉଛି।
1: ଆଚ୍ଛା, ତାମାନେ ଆପଣ ନିଜେ ପ୍ରସ୍ତୁତ କରୁନାହାନ୍ତି, ସବୁ ମେସିନ୍ ମାଧ୍ୟମରେ କରୁଛନ୍ତି?
0: ଗୋଟେ ହେଲା ଡାଲ ତଡକା, ତଡକାଟାକୁ ତ ପୁରା ଇଜି, ବହୁତ ସୁବିଧା ସେଟା ବନେଇବା। ଡାଲ ତଡକା କହିଲେ ଆମର ଡାଲିର ତ ଯୋଉ ଆମର ବୁଟ ଡାଲି, ତା ସାଙ୍ଗରେ ରାଜମା ପଡୁଛି, ଆଉ ତାକୁ ଆମେ ରାତି ଯାକ ଭିଜେଇ ଦଉଛୁ। ଭିଜେଇ ସାରିଲା ପରେ ସକାଳେ ତାକୁ ଆମେ ତାକୁ ଭଲକି ସିଝେଇ ଦଉଛୁ। ସିଝିଗଲା ପରେ ତଡକା ଆମର ଯେମିତି ବନା ହୁଏ ମସଲା ସବୁ ଦିଆ ହେଇଯାଉଛି, ଅଦା ରସୁଣ ପିଆଜ ସବୁ ବଟା ଆମେ ଦେଇ କଷି ଦଉଛୁ। କଷି ସାରିଲା ପରେ ତଡକା ଆଇଟମ୍ ପକେଇକି ବାସ୍ ତଡକାର ଗୋଟେ ଛୁଙ୍କ ମାରିଦଉଛୁ। ଛୁଙ୍କ ମାରିସାରିଲେ ତଡକା ମସଲା ଆସି ପକେଇଦେଲେ ବାସ୍ ହେଇଗଲା ରେଡି ତଡକା।
1: ସେଥିରେ କିଛି କସ୍ତୁରୀ ମେଥି ପଡ଼ିଥାଏ?
0: ହଁ, ଉପରେ ତ କସ୍ତୁରୀ ମେଥି ତ କମ୍ପଲସରି ପଡ଼ିବ, ନ ପଡ଼ିଲେ ଟେଷ୍ଟ ଲାଗିବନି। ଆଉ ଗୋଟେ ହେଲା ବଟର ପନିର, ପନିର ବି ସେମିତି ପୁରା କ୍ୟୁ ସାଇଜ୍ରେ ଆମେ ତାକୁ କାଟି ଦେଇଥାଉ ପନିରକୁ। ପନିରକୁ କାଟି ସାରିଲା ପରେ ଟିକେ ହାଲକା ଫ୍ରାଏ କରୁ, ପୁରା ଡିପ୍ ଫ୍ରାଏ କରାଯିବନି, ହାଲକା ଫ୍ରାଏ କରାଯିବ। ହାଲକା ଫ୍ରାଏ କରିସାରିଲା ପରେ ତାକୁ ଗୋଟେ ସାଇଡ୍ରେ କାଢ଼ି ରଖିଦେଇଥାଉ। ତା ସାଥିରେ ଟିକେ କ୍ୟାପ୍ସିକମ୍ ଟିକେ ପକଉଛୁ ଆମେ ଅଳ୍ପ, ଫାଷ୍ଟ ଆମେ କଡ଼େଇ ବସଉଛୁ, ତାପରେ ଆମେ ପକଉଛୁ ବଟର ଟିକେ ପକଉଛୁ। ଯେହେତୁ ବଟର ପନିର, ବଟର ପରିମାଣ ଟିକେ କ୍ୱାଣ୍ଟିଟି ରହିବ, ବଟର ପକେଇ ଦଉଛୁ। ବଟର ହେଇସାରିଲା ପରେ ଆମେ ତା ଦେହରେ ମସଲା କହିବାକୁ ଗଲେ ଆମର ଚାରୁ ମଗଜ କ୍ରିମ୍ କ୍ରିମ୍ ପଡ଼ୁଛି, ତା ଦେହରେ ଆମର କାଜୁ ପଡ଼ୁଛି, ନଡ଼ିଆ ରସ ପଡ଼ୁଛି, ସେମିତି ସବୁଯାକ ବନେଇ ଗୋଟେ ପେଷ୍ଟ ବନେଇ ଦେଉଛୁ। ପେଷ୍ଟଟାକୁ ଆମେ ସେ ଯେଉଁ ଆମର ବଟର ପଡ଼ୁଛି ପେଷ୍ଟ ପକେଇ ସାରିଲା ପରେ ପେଷ୍ଟଟା ଟିକେ କଷି ହେଇଗଲା ପରେ ତାପରେ ଆମେ କଟା ହେଇଥିବା ପନିର ଯେଉଁ ଫ୍ରାଏ ହେଇଛି ହାଲକା ଫ୍ରାଏ, ତା ଦେହରେ ଦେଇକିରି ରେଡି କରିଦେଉଛୁ ବଟର ପନିର। ତାପରେ ଆମର ଧନିଆ ପତ୍ର, କସୁରୀ ମେଥି ବାସ୍ ପକେଇ ଦେଉଛୁ।
1: ଆଜ୍ଞା, ଏମିତି ଆପଣ ବିଭିନ୍ନ ପ୍ରକାରର ରୋଷେଇ ମଧ୍ୟ କରୁଛନ୍ତି, ରୁଟି ସହିତ ଦଉଛନ୍ତି। ଏତେ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: ମ୍ୟାଡ଼ାମ ବିଲକୁଲ ବି ଟାଇମ ମିଳୁନି, କେବଳ ସଣ୍ଡେ ଭାବିଥାଏ। ଯେଉଁମାନେ କୁହନ୍ତି ନା ସଣ୍ଡେ ଛୁଟି ଦିନ ଅଛି, ଟିକେ ବହୁତ ସାରା କାମ କରିବି ବୁଲାବୁଲି କରିବି, ସେଦିନ ବେଶୀ କାମ, ବିଲକୁଲ ବି ସମୟ ମିଳେନି। ଆଉ ଏ ତ ଟାଇମ ହିଁ ବିଲକୁଲ ନାହିଁ।
1: ଏଇ ଯୋଉ ଆଗକୁ ଆସୁଛି ବିଭିନ୍ନ ପ୍ରକାରର ପୂଜା ପାର୍ବଣ, ଏଇ ସମୟରେ ଆପଣଙ୍କର କେମିତି ବିକ୍ରି ହବ ବୋଲି ଭାବିଛନ୍ତି?
0: ସେଥିରେ ତ ବେଶୀ ହବ, କାରଣ ଲୋକମାନେ ବେଶୀ ନାଚ ଗୀତକୁ ପସନ୍ଦ କରନ୍ତି, କାରଣ ସେଇ ଟାଇମରେ ସ୍ତ୍ରୀ ଲୋକ ଘରର ଛୁଆମାନେ ଝିଅମାନେ ବାହାରକୁ ବୁଲନ୍ତି, ଟିକେ ବୁଲିବାକୁ ଯିବୁ, ରୋଷେଇରେ ମନ ଦିଅନ୍ତିନି। ସେମାନେ ରିଟର୍ନ କଲାବେଳେ ଯେତେବେଳେ 10:30 ରିଟର୍ନ କରିବେ, ଆଉ ଘରକୁ କେତେବେଳେ କିଏ ଆଉ ରୋଷେଇ କରିବ, କିଏ ଆଉ ରୁଟି ବେଲିବ, କିଏ ଆଉ ତରକାରୀ କରିବ, ନେଇଯିବା ଖାଇବା, ବାସ୍ ସେତେବେଳେ ବହୁତ ଆମର ସେଲ୍ ହେଇଥାଏ।
1: ତେବେ ମନୋରଞ୍ଜନ ପାଇଁ କ'ଣ କରନ୍ତି?
0: ଯେତେବେଳେ କାମ କରୁଛନ୍ତି ଆମେ ଷ୍ଟାଫ୍ ମାନେ ସବୁ ବୋର୍ ହେଇଯିବେ ନା, ନିଜ ନିଜ ଖାଲି କଥାବାର୍ତ୍ତା, ଖାଲି ନିଜ ନିଜ କାମ କରୁଥିବେ ବୋର୍ ହେଇଯିବେ, ସେଥିପାଇଁ ତାଙ୍କ ମାଇଣ୍ଡ ଫ୍ରି କରିବା ପାଇଁ ଆମେ ସବୁବେଳ ପାଇଁ ଗୀତ ଶୁଣୁଥାଉ, ଗୀତ ଆମେ ରେକର୍ଡିଂ ଲଗେଇଥାଉ, ସବୁ ପ୍ରକାର ଗୀତ। ସେମାନେ ବି ଖୁସି ହେବେ, ତାଙ୍କ ମାଇଣ୍ଡ ବି ଫ୍ରି ହେବ, ଆମ ମାଇଣ୍ଡ ବି ଭଲ ରହିବ।
1: ତାହେଲେ ଆପଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ଆଜି ମତେ ତ ରେଡିଓରେ କହିବାକୁ ଗଲେ ତୃପ୍ତି ଦାସ, ତାଙ୍କ ଗୀତ ବହୁତ ଭଲ ଲାଗେ।
1: ଆଚ୍ଛା, ତାହେଲେ ଶୁଣେଇ ଦଉଛୁ ତୃପ୍ତି ଦାସଙ୍କ କଣ୍ଠରେ ଏଇ ଗୀତଟି।

0: ତେବେ ଆଜି ଆମ ଷ୍ଟୁଡିଓକୁ ତ ଆପଣ ଆସିଛନ୍ତି, ତେବେ ଯେଉଁ ଭଉଣୀମାନେ ଆପଣଙ୍କୁ ଆଜି ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
1: ସେମାନଙ୍କୁ ଗୋଟେ କଥା କହିବି, ଖାଲି ପାଠ ପଢ଼ିଲେ ହେବନି, ପାଠ ପଢ଼ିବା ସଙ୍ଗେ ସଙ୍ଗେ କିଛି କରିବା ଦରକାର। ଯେଉଁମାନେ ଭାବୁଛନ୍ତି ଆମେ ପାଠ ପଢ଼ିଲୁ ବଡ଼ ହେଇଗଲୁ, ବାହାଘର ହେଇଯିବୁ, ଆମେ ବାହା ହେଇଯିବୁ, ତାପରେ ଶାଶୁଘର କଥା ସମ୍ଭାଳିବୁ, ବାପା ମା ଭାଇ ଭଉଣୀ ସେମାନଙ୍କ ସଙ୍ଗେ ସଙ୍ଗେ କିଛି ସମାଜ ପାଇଁ କିଛି କରିବା, ସେଇଟା ହେଉଛି ସବୁଠୁ ବଡ଼ ଜିନିଷ। ଆଉ ସେମାନଙ୍କୁ ମୁଁ ଗୋଟେ କଥା କହିବି, ପାଠ ପଢ଼ନ୍ତୁ, ପାଠ ପଢ଼ିବା ସଙ୍ଗେ ସଙ୍ଗେ ନିଜେ କେମିତି ଆତ୍ମନିର୍ଭରଶୀଳ ହେବେ, କାହା ଉପରେ ନିର୍ଭର ନ କରିକି, ଯେମିତି ଆଜିକା ଡେଟ୍ରେ ସବୁ ପ୍ରାୟ ନିର୍ଭର କରୁଛନ୍ତି ହଜବେଣ୍ଡ ମାନଙ୍କ ଉପରେ ସ୍ତ୍ରୀମାନେ, ସେମିତି ନିର୍ଭର ନ କରିକି ନିଜେ ନିଜେ କେମିତି ଆତ୍ମନିର୍ଭରଶୀଳ ଭାବେ କିଛି କରିବେ, କାମ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ବି ଯୋଗାଇ ଦେବେ କାମ, ସେଇଟା ମୁଁ କହିବି।
0: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣ ନିଜେ କେମିତି ଆତ୍ମନିର୍ଭରଶୀଳ ହେଇପାରିଛନ୍ତି ସେ ବିଷୟରେ ଆମର ଭଉଣୀମାନଙ୍କୁ କହିଲେ। ଭଉଣୀମାନେ ମଧ୍ୟ ଏଥିରୁ ଶୁଣି ନିଶ୍ଚୟ ଉପକୃତ ହେଇଥିବେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଆଳାପରେ ଶୁଣିଲେ ଶୁଭଲକ୍ଷ୍ମୀ ସାମନ୍ତରାୟଙ୍କ ସହିତ ସାକ୍ଷାତକାର।

ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଗୁଡ଼ିକର ମୁଖ୍ୟଙ୍କ ତୃତୀୟ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୁଜରାଟର ଏକତାନଗରଠାରେ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଜଳ ସଂରକ୍ଷଣ ଦିଗରେ ସହଯୋଗ ଓ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ ପ୍ରଦାନ। 11ଟି ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 କ୍ରିକେଟ୍ ଟାଇଟଲ ହାସଲ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଗୁଡ଼ିକର ମୁଖ୍ୟଙ୍କ ତୃତୀୟ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଭବିଷ୍ୟତ ପିଢ଼ିକୁ ନିଶାଦ୍ରବ୍ୟ ଆହ୍ୱାନରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ମଞ୍ଚ ପ୍ରଦାନ କରିବ। ମିଳିମିଶି ଆହ୍ୱାନର ସମାଧାନ, ଅଂଶୀଦାର ଭାବେ ଦାୟିତ୍ୱ ନିର୍ବାହ ଶୀର୍ଷକରେ ସମ୍ମିଳନୀ ଆୟୋଜିତ ହେଉଛି। 2026-2029 ସମୟସୀମା ମଧ୍ୟରେ ନିଶାଦ୍ରବ୍ୟ ନିରୋଧୀ ପଦକ୍ଷେପଗୁଡ଼ିକ ଉପରେ ସମ୍ମିଳନୀରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନିଶାଦ୍ରବ୍ୟ ନିରୋଧୀ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ଟେଲିଭିଜନରେ ପ୍ରସାରଣ ହେବାକୁ ଥିବା ବିଜ୍ଞାପନଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ନିଶାମୁକ୍ତ ଭାରତ ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଲକ୍ଷ୍ନୌ ଡେରାଡୁନ୍ ଜୋନ୍ର ଏନ୍ସିବି ନୂତନ କାର୍ଯ୍ୟାଳୟ ପାଇଁ ଶ୍ରୀ ଶାହା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମ୍ମିଳନୀରେ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସର ମୁଖ୍ୟ ଅଂଶଗ୍ରହଣ କରିଛନ୍ତି ବୋଲି ଏନ୍ସିବି ସୂଚନା ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ଏକତାନଗରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସମାରୋହ ଅନୁଷ୍ଠିତ ହେଉଛି। 1954 ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଆସୁଛି। ଏଥିରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରତିପାଦିତ ବ୍ୟକ୍ତିବିଶେଷ, ଫିଲ୍ମ ଏବଂ ବୈଷୟିକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଥାଏ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି। 2024 ମସିହା ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ବିଶିଷ୍ଟ ଅଭିନେତା ଅନନ୍ତ ନାଗ ପାଇବେ। ସମାରୋହରେ ସିନେ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ। ଆର୍ଟିକଲ 370 ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେବେ। ଶ୍ରେଷ୍ଠ ଅଭିନେତା ଭାବେ ବ୍ରାମାୟୁଗମ ଚଳଚ୍ଚିତ୍ର ପାଇଁ ମାମୁଟ୍ଟି ଏବଂ ଚନ୍ଦୁ ଚାମ୍ପିୟନ୍ର ଅଭିନେତା କାର୍ତ୍ତିକ ଆର୍ୟନ୍ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭବିଷ୍ୟତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ବୈଷ୍ଣବ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ରହିଥିବା ଏକତା ନଗରରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମାରୋହରେ ଯୋଗଦେବେ। ବିଶ୍ୱ ପର୍ଯ୍ୟଟନ ସଚେତନତାକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
2: हमारा प्रयास है कि नेशनल फिल्म अवार्ड को एक कॉन्फ्रेंस रूम से बाहर निकालकर इसको जनता के बीच में पहुंचाए और टूरिज्म के इस माध्यम से आगे बढ़ाए। तो मैं सभी राज्यों से भी निवेदन करूंगा, इस फिल्म अवार्ड के बाद में का जो नेशनल फिल्म अवार्ड हमें करना है उसके लिए सभी राज्य जो सबसे अच्छा टूरिज्म स्पॉट है उस टूरिज्म के डेस्टिनेशन को अपना प्रपोजल दे।

0: आप सुन रहे हैं विविध भारती राष्ट्रीय सेवा देश की सुर।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଏ ସୁନ୍ଦର ସନ୍ଧ୍ୟାକୁ ଆପଣମାନଙ୍କୁ ଅଶେଷ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ପଲ୍ଲିନା ସରଘରିଆ, ଆଉ ମୋ ସହିତ ଅଛନ୍ତି
1: ମୁଁ ସୁନିତା ବେରା।
0: ନମସ୍କାର।

ତରୁ ଡାଳରେ କୋଇଲିର କୁହୁତାନ ଯୌବନକୁ କରିଦେଉଛି ଆହୁରି ମତୁଆଲା। ସତେ ଯେମିତି ଇନ୍ଦ୍ରଧନୁଠାରୁ ସାତରଙ୍ଗ ଚୋରି କରି ଆଣି ମୋ ମନର ମାନସୀ ମୋ ଲାଗି ସଜେଇ ହେଇଛି, ଆଉ ମୁଁ ବି ତାକୁ ମୋ ପ୍ରେମ ରଙ୍ଗରେ ରଙ୍ଗେଇ ଦେବାକୁ ଆନମନା ହୋଇଉଠୁଛି।

ସତରେ ସବୁକିଛି ଆଜି ବଦଳି ଯାଇଛି। ପ୍ରଜାପତି ମନଟି ମୋର ଗହନ ବନରେ ତୁମକୁ ଖୋଜି ଖୋଜି ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲୁଛି। ଯାଯାବର ଯୌବନର ପ୍ରଭାବରେ ପିନ୍ଧା କାନି ବି ଆଜି ବୋଲ ମାନୁନି। ତୁମ ପ୍ରୀତିର ମହକ ମୋ ମନରେ ଅସରନ୍ତି ଉନ୍ମାଦନା ଭରିଦେଇ ମୋତେ ଉନ୍ମତ୍ତ କରୁଛି।

ପ୍ରେମର ନୂଆ ମନ୍ଦିରଟିଏ ତୋଳିବା ପାଇଁ ଦୁଇଟି ହୃଦୟ ବିଶ୍ୱାସକୁ ପାଥେୟ କରି ପରସ୍ପର ଭିତରେ ହଜିଯାଆନ୍ତି, ଦୁହେଁ ଦୁହିଁଙ୍କର ଆତ୍ମା ପାଲଟି ଯାଆନ୍ତି। ସତେ ଯେମିତି ଜୀବନ ମରଣ ସବୁ ସେଇ ପ୍ରେମରୁ ଆରମ୍ଭ ହୋଇ ସେଇ ପ୍ରେମରେ ହିଁ ସରିଯାଏ। ଦୁଇ ହୃଦୟ ଏକ ସ୍ୱରରେ ଗାଇ ଉଠନ୍ତି, ତୁମେ ମୋର, ମୁଁ ତୁମର।

କେଉଁ ପୁଣ୍ୟ ସାଧନା ଅବା ସୌଭାଗ୍ୟ ବଳରେ ମୁଁ ଆଜି ତୁମକୁ ପାଇଛି। ଜୀବନରେ ଯେତେ ଝଡ଼ଝଞ୍ଜା ଆସିଲେ ବି ମୁଁ ତୁମକୁ ଦୂରେଇ ଦେବିନି। ଦୂର ଆକାଶରେ ପ୍ରେମ ପକ୍ଷୀ ସାଜି ସାଥି ହୋଇ ଆମେ ଉଡ଼ିଯିବା ବହୁ ଦୂରକୁ, ଯେଉଁଠି କେବଳ ତୁମେ ଥିବ ଆଉ ମୁଁ ଥିବି, ଆଉ ଏ ଦୁନିଆ କହୁଥିବ ଆମେ ଦୁହେଁ କେବଳ ଦୁହିଁଙ୍କ ପାଇଁ, ଜନ୍ମ ଜନ୍ମାନ୍ତର ଲାଗି, ଯୁଗ ଯୁଗାନ୍ତର ଲାଗି।

ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆପଣଙ୍କର ବହୁମୂଲ୍ୟ ମତାମତ ଲେଖି ଚିଠି ଖଣ୍ଡିଏ ନିଶ୍ଚୟ ଦେବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ଼ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରଖି ରହୁଛୁ। ନମସ୍କାର।

0: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି, କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା। ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
1: ତମେ କିଏ?
0: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ୱାରା ଡେଙ୍ଗୁ ଜ୍ୱର ବ୍ୟାପେ। ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଭାରତର ବିବିଧ ଭାଷା, ପରମ୍ପରା, ସାମାଜିକ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ଚଳଚ୍ଚିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ବିଶିଷ୍ଟ କନ୍ନଡ ଅଭିନେତା ଅନନ୍ତ ନାଗକୁ ଦାଦାସାହେବ ଫାଲକେ ପୁରସ୍କାରରେ କଲେ ସମ୍ମାନିତ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ 6 ବିଧେୟକ ସହ 2 ଅଧ୍ୟାଦେଶ ଉପସ୍ଥାପିତ। ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଏବଂ ଗଣ୍ଡାମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଡା ଦିବସ। ଭାରତର ବିବିଧ ଭାଷା, ପରମ୍ପରା ଓ ସାମାଜିକ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ସିନେମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗୁଜରାଟ କେୱଡ଼ିଆ ଏକତାନଗରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରି ଭାରତୀୟ ସିନେମାର ସାଂସ୍କୃତିକ ଶକ୍ତି ଓ ବିବିଧତା ଉପରେ ଆଲୋକପାତ କରିଛନ୍ତି। ଚଳଚ୍ଚିତ୍ରଗୁଡ଼ିକ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହିତ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବାରେ ସାହାଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଏହା ଅନେକ ଭାଷା ଏବଂ ବିଭିନ୍ନ କ୍ଷେତ୍ର ମେବନି ଫିଲ୍ମ ସେ ଯୋଡ଼ି ଲୋକ ଉପସ୍ଥିତ ହେ ସଭି ଭାଷା ଓ କ୍ଷେତ୍ର କି ଫିଲ୍ମ ମେ ଆମାରେ ଭାରତ କି ଛବି ଦିଖାଇ ଦେ। ଭାରତୀୟ ଫିଲ୍ମ ମେ ହମ ଭାରତ କୋ କେ ଲୋଗୋଁ କେ ସପ୍ନେ, ପରମ୍ପରା, ସଂଘର୍ଷ ଓ ଭବିଷ୍ୟ କି ସମ୍ଭାବନାଏ ଭି ହେ।

0: उत्कृष्ट फिल्मों को सम्मानित करने का ये समारोह स्टैचू ऑफ यूनिटी के प्रांगण में वॉल ऑफ यूनिटी के समीप आयोजित हो रहा है। ऐसा लगता है कि भारत की सांस्कृतिक एकता के इस महोत्सव को स्वाधीन भारत की एकता के शिल्पकार लौह पुरुष सरदार वल्लभ भाई पटेल स्वयं आशीर्वाद दे रहे हैं।
1: ଏହି ଅବସରରେ ରାଷ୍ଟ୍ରପତି ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେହିପରି ଆର୍ଟିକଲ 370କୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ୟାମି ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ସ୍ୱତନ୍ତ୍ର ବୀର ସାଭରକର ଚଳଚ୍ଚିତ୍ର ପାଇଁ ରଣଦୀପ ହୁଡ୍ଡାଙ୍କୁ ପଦାର୍ପଣକାରୀ ନିର୍ଦ୍ଦେଶକ ଭାବେ ପୁରସ୍କାର ମିଳିଛି। ଭଙ୍ଗାର ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ରାମନାମୀ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛି। ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏବଂ ନିର୍ଦ୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଛି। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନର ପ୍ରଥମାର୍ଦ୍ଧରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଦ୍ୱିତୀୟାର୍ଦ୍ଧ ଅପରାହ୍ନ 4:00 ମାତ୍ର 11 ମିନିଟ୍ ପାଇଁ ଗୃହ ଚାଲିପାରିଥିଲା। ବିରୋଧୀ ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ଅଧ୍ୟାଦେଶ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଷ୍ଟାମ୍ପ ସଂଶୋଧନ ଅଧ୍ୟାଦେଶ 2026କୁ ଗୃହରେ ଉପସ୍ଥାପନ କରିଥିଲେ। ଗୃହରେ ଆଜି 6 ବିଲ୍ ଓ 2 ଅଧ୍ୟାଦେଶ ଉପସ୍ଥାପିତ ହୋଇଥିଲା। ବିଲ୍ ଆଗତ ପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟରେ ଗତ 3 ବର୍ଷ ମଧ୍ୟରେ 256 ହାତୀ ମୃତ୍ୟୁ ହୋଇଥିବା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ସଦସ୍ୟ ଦୁର୍ଗାପ୍ରସନ୍ନ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, 13 ହାତୀ ମୃତ୍ୟୁ ମାମଲାରେ 32 ଶିକାରୀ ଗିରଫ ହୋଇଛନ୍ତି। ଅସ୍ୱାଭାବିକ ଭାବେ ହାତୀ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ ଉପଯୋଗ ଦ୍ୱାରା ହାତୀ ଓ ଶିକାରୀ ଗତିବିଧି ନିରୀକ୍ଷଣ ଆଦି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ପ୍ରାୟ ଅପରାହ୍ନ 5:00 ରାତି 11:00 ପର୍ଯ୍ୟନ୍ତ 6 ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋ ଶ୍ରୀ ନୀଳମାଧବ ମନ୍ଦିରରେ ଆଜି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ରୀତି ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ଏକାଦଶୀରୁ ଭଗବାନ ବିଷ୍ଣୁ ଶୟନରେ ଯାଇ କାର୍ତ୍ତିକ ଏକାଦଶୀରେ ନିଦ୍ରାତ୍ୟାଗ କରିଥାନ୍ତି। ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ମଧ୍ୟାହ୍ନ 12:30 ବେଢ଼ା ପରିକ୍ରମା କରାଯାଇ ମଙ୍ଗଳାର୍ପଣ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଏହା ଆଗାମୀ 12 ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚବାର ସମ୍ଭାବନା ରହିଛି। ଆସନ୍ତା ବୁଧବାର ରାତିରୁ ଗୁରୁବାର ଭୋର ମଧ୍ୟରେ ବିଶାଖାପଟ୍ଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବ। ଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
2: ଭାରତୀୟ ପାଣିପାଗ ବିଭାଗର ପୂର୍ବ ଅନୁମାନ ଅନୁସାରେ 23 ଏବଂ 24 ଇଏ 2 ପାଇଁ କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲା ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଇଏ 3 ଗଜପତି, ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ ଏବଂ ସମ୍ପୂର୍ଣ୍ଣ ନିଖୁଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
1: ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗଭୀର ଅବପାତ ପାଇଁ 38 ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯାଇଛି। ମେଡିକାଲ ସୁବିଧାଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଡ୍ୟାମ୍ର ଜଳସ୍ତର ଉପରେ କ୍ରମାଗତ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସାଧାରଣ ଜନତାଙ୍କୁ ସତର୍କ ରହିବା, ଜଳମଗ୍ନ, ତଳିଆ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳକୁ ନ ଯିବା ଓ ସ୍ଥାନୀୟ ପ୍ରଶାସନର ପରାମର୍ଶକୁ ଅନୁସରଣ କରିବାକୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜାରି ରହିଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଜିଲ୍ଲାପାଳ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ଅଲ୍ଲାଡ଼ି

0: ରାମାୟାପାଟଣାସ୍ଥିତ ବାତ୍ୟାସ୍ଥଳୀ ପରିଦର୍ଶନ କରି ଉପଲବ୍ଧ ବ୍ୟବସ୍ଥା ଏବଂ ପ୍ରସ୍ତୁତିର ସ୍ଥିତି ଯାଞ୍ଚ କରିଛନ୍ତି। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳବନ୍ଦୀ ଏବଂ ଭୂସ୍କଳନ ପ୍ରବଣ ସ୍ଥାନଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାଲକାନଗିରି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଶୁକ୍ରବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତାକାଲିଠାରୁ 24 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଭଦ୍ରକ ଜିଲ୍ଲା ଧାମରା, ବାସୁଦେବପୁର, ଚାନ୍ଦବାଲି ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। କନ୍ଧମାଳ ଜିଲ୍ଲାରେ ସିକଲ ସେଲ୍ ରକ୍ତଶିକୁଳି ରୋଗର ଯାଞ୍ଚ, ନିରାକରଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସହାୟ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ଏକ ସମନ୍ୱିତ ଦୀର୍ଘମିଆଦ ଚିକିତ୍ସା ମଡେଲ ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାରଙ୍କର ଜାତୀୟ ସିକଲ ସେଲ୍ ଆନିମିଆ ନିରାକରଣ ମିଶନର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ପ୍ରକଳ୍ପ ଓଡ଼ିଶା ସମେତ ଦେଶର 6 ପ୍ରମୁଖ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ମହାନଦୀ ଅବବାହିକାରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ଓଏନ୍ଜିସି ପକ୍ଷରୁ ପ୍ରାକୃତିକ ବାଷ୍ପଭଣ୍ଡାରର ସନ୍ଧାନ କରାଯାଇଛି, ଯାହା ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ଭାରତର ଉପକୂଳ ସୀମାର ଅପାର ସମ୍ଭାବନାକୁ ଆହୁରି ସୁଦୃଢ଼ କରିବ। ସମୁଦ୍ର ମନ୍ଥନ ଅଭିଯାନରେ ଓଏନ୍ଜିସି ପକ୍ଷରୁ ଏହି ଅନୁସନ୍ଧାନ କରାଯାଇଛି। କନ୍ଧମାଳ ଜିଲ୍ଲାର ପାରମ୍ପରିକ ହଳଦୀ ଚାଷ ସହିତ ନୂତନ ସାଲେମ କିସମ ହଳଦୀ ଚାଷର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ଭୁବନେଶ୍ୱରଠାରେ ସ୍ୱାକ୍ଷରିତ ହୋଇଯାଇଛି। ଏହା ମାଧ୍ୟମରେ ଜିଲ୍ଲାରେ ହଳଦୀର ଉତ୍ପାଦନ ଏବଂ ଉତ୍ପାଦକତା ହାର, ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଯୌତୁକ ନିଷେଧ ଆଇନ ଏବଂ ଘରୋଇ ହିଂସା ଆଇନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ପଞ୍ଚଦିବସୀୟ ଇଂରାଜୀ ଭାଷା ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଭାରତ ପକ୍ଷରୁ ବୌଦ୍ଧ ସରକାରୀ ପଲିଟେକ୍ନିକ୍ କଲେଜଠାରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଜିଲ୍ଲାର ହରଭଙ୍ଗା ବ୍ଲକରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିଛନ୍ତି। ରାଜ୍ୟରେ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇଥିବା ବୟସ୍କ ବ୍ୟକ୍ତିମାନଙ୍କୁ ମୌଳିକ ସାକ୍ଷରତା ପ୍ରଦାନ କରିବା ଉଦ୍ଦେଶ୍ୟରେ ନୟାଗଡ଼ ବ୍ଲକରେ ମୋଟ 5,838 ଜଣ ଶିକ୍ଷାର୍ଥୀ ଉଲ୍ଲାସ କାର୍ଯ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ଗଣ୍ଡାମାନଙ୍କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଗଣ୍ଡାମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ବିବିଧ ଭାଷା, ପରମ୍ପରା, ସାମାଜିକ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ଚଳଚ୍ଚିତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାରରେ କଲେ ସମ୍ମାନିତ। ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଏବଂ ଗଣ୍ଡାମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଡା ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ ବିଶ୍ୱ ଗଣ୍ଡା ଦିବସ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପୃଥିବୀରେ ଜୈବ ବିବିଧତା ଓ ପ୍ରାକୃତିକ ସନ୍ତୁଳନକୁ ରକ୍ଷା କରିବାରେ ଯେଉଁ କେତୋଟି ପ୍ରାକ୍ ଐତିହାସିକ ଜୀବ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେଗୁଡ଼ିକ ମଧ୍ୟରେ ଗଣ୍ଡା ହେଉଛି ଅନ୍ୟତମ। ସେମାନଙ୍କର ସଂରକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି ତଥା ପରିବେଶ ସନ୍ତୁଳନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଗଣ୍ଡା ଦିବସ ପାଳନ କରାଯାଉଛି। 2010 ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି ଦ୍ୱାରା ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ବିଶ୍ୱରେ ଏବେ ବସବାସ କରୁଥିବା 5 ପ୍ରଜାତିର ଗଣ୍ଡାଙ୍କୁ ସୁରକ୍ଷିତ ରଖିବା ଏକ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି। 5 ଜାତିର ଗଣ୍ଡାକୁ ଆମକୁ ବଞ୍ଚାଇବାକୁ ହେବ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳିତ ହେଉଛି। ଗଣ୍ଡାଙ୍କର ଅସ୍ତିତ୍ୱ ଓ ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଏହା ହେଉଛି ପୃଥିବୀର ଅନ୍ୟତମ ପ୍ରାଚୀନ ତଥା ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀ। ପ୍ରାୟ 5 ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଏମାନଙ୍କର ଉତ୍ପତ୍ତି ହୋଇଥିବା ସମୀକ୍ଷାରୁ ଜଣାପଡ଼େ। ଉତ୍ତର ଆମେରିକା ଓ ୟୁରୋପର ବିଭିନ୍ନ ଅଞ୍ଚଳ ସମେତ ବିଶ୍ୱର ବ୍ୟାପକ ସ୍ଥାନରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ଭାରତୀୟ ସଭ୍ୟତା ସହ ଗଣ୍ଡାଙ୍କର ଦୃଢ଼ ଐତିହାସିକ ସମ୍ପର୍କ ରହିଛି। ସିନ୍ଧୁ ଉପତ୍ୟକା ସଭ୍ୟତା ଅର୍ଥାତ୍ ହରପ୍ପା ଓ ମହେଞ୍ଜୋଦାର ସମୟର ମୋହର ଓ ପ୍ରାଚୀନ ପଥର କଳାରେ ଏକ ଶିଙ୍ଗଯୁକ୍ତ ଗଣ୍ଡା ଦେଖିବାକୁ ମିଳିଥାଏ। ତେବେ

ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବଜନିତ ସଙ୍କୁଚିତ ପରିବେଶ, ଜଙ୍ଗଲ କ୍ଷୟ ଓ ଚୋରା କାରବାର ଦ୍ୱାରା ଏହି ଜୀବର ଅସ୍ତିତ୍ୱ ବିପଦ ଆଡ଼କୁ ଠେଲି ହୋଇଯାଇଛି। ବିଶ୍ୱର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ବ୍ୟାପକତା ଏବେ କେବଳ ଆଫ୍ରିକା ଓ ଦକ୍ଷିଣ ଏସିଆର କେତେକ ନିର୍ଦ୍ଦିଷ୍ଟ ଜଙ୍ଗଲାଞ୍ଚଳରେ ସୀମିତ ରହିଛି। ବିଶ୍ୱରେ ମୁଖ୍ୟତଃ ପାଞ୍ଚଟି ଗଣ୍ଡା ପ୍ରଜାତି ଦେଖିବାକୁ ମିଳନ୍ତି। ସେଗୁଡ଼ିକ ହେଉଛି ବ୍ଲାକ୍, ହ୍ୱାଇଟ୍, ଏକଶିଙ୍ଗୀ, ଜାଭାନ୍ ଏବଂ ସୁମିତ୍ରାନ୍। ସେଥିମଧ୍ୟରୁ ବ୍ଲାକ୍, ହ୍ୱାଇଟ୍ ଏବଂ କଳା ଏବଂ ଧଳା ଗଣ୍ଡା ଉପରେ ଚୋରା ଶିକାରୀଙ୍କ ବେଶୀ ନଜର ରହୁଛି। ତେବେ ଏସିଆର ଗୌରବ କୁହାଯାଉଥିବା ଏକଶିଙ୍ଗୀ ଗଣ୍ଡା କ୍ଷେତ୍ରରେ ସାମାନ୍ୟ ସୁଧାର ଆସିଛି। ଇଣ୍ଡୋନେସିଆ ଏବଂ ମାଲେସିଆ ଅଞ୍ଚଳରେ ମୁଖ୍ୟତଃ ଦେଖିବାକୁ ମିଳିଥିବା ଜାଭାନ୍ ଓ ସୁମିତ୍ରାନ୍ ଗଣ୍ଡା ଏବେ ପ୍ରାୟତଃ ବିଲୁପ୍ତ ସ୍ତରରେ ପହଞ୍ଚିସାରିଛନ୍ତି। ଏମାନଙ୍କ ସଂଖ୍ୟା ଏବେ ଶହେରୁ କମ୍ ରହିଛି, ଯାହାକି ପରିବେଶବିତ୍ଙ୍କ ପାଇଁ ଗଭୀର ଚିନ୍ତାର କାରଣ ପାଲଟିଛି। ଗଣ୍ଡା ଶିକାରର ମୁଖ୍ୟ କାରଣ ହେଉଛି ତାର ସିଂହ। ଚୋରା ବଜାରରେ ଏହା ଏକ ପ୍ରମୁଖ ବହୁମୂଲ୍ୟ ସାମଗ୍ରୀ। ଏହି ସିଂହ ତଥା କେତେକ ଭ୍ରାନ୍ତ ଧାରଣା ପାଇଁ ଗଣ୍ଡାର ଶିକାର କରାଯାଇଥାଏ। କେତେକ ଦେଶରେ ପ୍ରଚଳିତ ଅନ୍ଧବିଶ୍ୱାସ ଏବଂ ପରମ୍ପରାଗତ ଅଭ୍ୟାସ ଯୋଗୁଁ ଗଣ୍ଡା ଶିକାର ବୃଦ୍ଧି ପାଉଥିବା ଜଣାପଡ଼ିଛି। ଭାରତରେ ମୁଖ୍ୟତଃ ଏକଶିଙ୍ଗୀ ଗଣ୍ଡା ଦେଖିବାକୁ ମିଳନ୍ତି। ବିଶ୍ୱରେ ଦେଖାଯାଉଥିବା ଏହି ପ୍ରଜାତିର ଗଣ୍ଡାଙ୍କ ମଧ୍ୟରୁ 75% ଭାରତରେ ଅଛନ୍ତି। ମୁଖ୍ୟତଃ 6 ଜାତୀୟ ଉଦ୍ୟାନ ଓ 1 ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗଣ୍ଡାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ସେଥିମଧ୍ୟରେ ସବୁଠାରୁ ଉଲ୍ଲେଖନୀୟ ହେଉଛି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ। ସେଠାରେ ଗଣ୍ଡା ସଂଖ୍ୟା ବୃଦ୍ଧି ପାଇଛି। ଶୂନ୍ୟ ଶିକାର ଲକ୍ଷ୍ୟ ହାସଲ କରି ଏହି ଜାତୀୟ ଉଦ୍ୟାନ ବିଶ୍ୱସ୍ତରରେ ନିଜକୁ ପ୍ରତିପାଦନ କରିପାରିଛି। ରାଜନୈତିକ ଇଚ୍ଛାଶକ୍ତି, କଠୋର ପ୍ରଶାସନିକ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। କାଜିରଙ୍ଗା ବ୍ୟତୀତ ଆସାମର ଓରାଙ୍ଗ, ମାନସ ଜାତୀୟ ଉଦ୍ୟାନ ଓ ପବିତୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଗଣ୍ଡା ସୁରକ୍ଷିତ ଭାବେ ବିଚରଣ କରୁଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମିଶାଇ କେବଳ ଆସାମରେ 2885 ଗଣ୍ଡା ଅଛନ୍ତି। ସେଥିମଧ୍ୟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ସର୍ବାଧିକ 2613 ଗଣ୍ଡା ଅନ୍ତର୍ଭୁକ୍ତ। ଦେଶର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗର ଜଲଦାପଡ଼ା, ଗୁରୁମାରା ଜାତୀୟ ଉଦ୍ୟାନଗୁଡ଼ିକରେ ମୋଟ 349 ଗଣ୍ଡା ରହିଥିବା ଗଣନାରୁ ଜଣାପଡ଼ିଛି। ଉତ୍ତରପ୍ରଦେଶର ଦୁଧୁଆ ଜାତୀୟ ଉଦ୍ୟାନରେ ମଧ୍ୟ 38 ଗଣ୍ଡା ଅଛନ୍ତି। ଗଣ୍ଡାଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ସରକାର ଭାରତୀୟ ଗଣ୍ଡା ଭିଜନ 2020 ମିଶନ ମୋଡ଼ରେ କାର୍ଯ୍ୟକାରୀ କରିଛନ୍ତି। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଅଧୀନରେ ଗଣ୍ଡାଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। 2019 ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗଣ୍ଡା ସୁରକ୍ଷା ପରିଚାଳନା ପଦକ୍ଷେପ ଆରମ୍ଭ କରାଯାଇଥିଲା। ଏସୀୟ ଗଣ୍ଡାଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ଆନ୍ତର୍ଜାତିକ ସ୍ତରରେ ନୂଆଦିଲ୍ଲୀ ଘୋଷଣାନାମା ସ୍ୱାକ୍ଷରିତ ହୋଇଛି। ସେଥିରେ ଭାରତ ସମେତ ନେପାଳ, ଭୁଟାନ, ଇଣ୍ଡୋନେସିଆ ଓ ମାଲେସିଆ ଚୁକ୍ତିବଦ୍ଧ ହୋଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଗଣ୍ଡା ସୁରକ୍ଷିତ ରହିଲେ ଜୈବ ବିବିଧତା ଓ ପ୍ରାକୃତିକ ସନ୍ତୁଳନ ବଜାୟ ରହିପାରିବ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା।

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣାଇ ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ଼ଭାଇ, କାର୍ଯ୍ୟକ୍ରମକୁ ଆଗେଇବା, ଆଗେ ଆସ ଟିକେ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି କରିବା ଆଉ।
2: ହଁ

ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କହ୍ଲ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ମୁଚିରାମ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବା ଦିଗରେ ଭାରତୀୟ ସିନେମାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। 2024 ପାଇଁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତା ଅନନ୍ତ ନାଗ। ଦେଶରେ ଜଳର ନିରନ୍ତର ସୁରକ୍ଷା ଲାଗି ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 କ୍ରିକେଟ୍ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଏବଂ ଜାପାନ ବିପକ୍ଷରେ ଏକମାତ୍ର ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ 2 ରନ୍ରେ ବିଜୟୀ। ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବା ଦିଗରେ ଭାରତୀୟ ସିନେମାର ଭୂମିକା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଆଜି ଗୁଜରାଟର ଏକତାନଗରଠାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତୀୟ ସିନେମା ନିଜର ବିବିଧତା ଏବଂ ସଶକ୍ତ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ଦିଗରେ ସଫଳ ହୋଇଛି। ଭାରତର କୋଣ ଅନୁକୋଣରେ ନିର୍ମାଣ କରାଯାଉଥିବା ବିଭିନ୍ନ ଚଳଚ୍ଚିତ୍ରରେ ଦେଶର ବ୍ୟବହାର କରାଯାଉଥିବା ବିଭିନ୍ନ ଭାଷା, ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଚଳଚ୍ଚିତ୍ର କେବଳ ଜନସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ନୁହେଁ, ବରଂ ବିଭିନ୍ନ ଅଞ୍ଚଳରୁ ଜନସମ୍ପର୍କ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଆଜିର ସମାରୋହରେ ରାଷ୍ଟ୍ରପତି ଜୀବନବ୍ୟାପୀ ସାଧନା ଲାଗି 2024 ମସିହା ପାଇଁ ସମ୍ମାନଜନକ ଦାଦା ସାହେବ ଫାଲକେ

0: ପୁରସ୍କାରରେ ବିଶିଷ୍ଟ ଅଭିନେତା ଅନନ୍ତ ନାଗଙ୍କୁ ପୁରସ୍କୃତ କରି କହିଛନ୍ତି,
1: ଅନନ୍ତ ନାଗଙ୍କ ଭାରତୀୟ ଫିଲ୍ମ ଜଗତକେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ପୁରସ୍କାର ସେ ସମ୍ମାନିତ କରିକେ ମୁଁ ବହୁତ ପ୍ରସନ୍ନତା ହୋ ରହି। पिछले वर्ष उन्हें पद्मभूषण से सम्मानित करने का अवसर मुझे मिला। बहुत छोटी उम्र से ही और रंगमंच के प्रख्यात लोगों के साथ जुड़ गए थे। अपने पहले नाटक में उन्होंने चैतन्य महाप्रभु की प्रमुख भूमिका निभाई और दूसरी नाटक में गौतम बुद्ध की। फिल्म में उनका अभिनय थिएटर और सिनेमा के श्रेष्ठ आयामों का समन्वय प्रस्तुत करता है।
0: ଆର୍ଟିକଲ 370 କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିଥିବା ବେଳେ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଏହାଛଡ଼ା ବ୍ରହ୍ମାୟୁଗମ ଚଳଚ୍ଚିତ୍ର ପାଇଁ ମାମୁଟି ଏବଂ ଚନ୍ଦୁ ଚାମ୍ପିୟନର ଅଭିନେତା କାର୍ତ୍ତିକ ଆରିୟାନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହିଭଳି ମରାଠୀ ଚଳଚ୍ଚିତ୍ର ଭଙ୍ଗାରକୁ ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ ପୁରସ୍କାର ମିଳିଛି। ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ପରଦା ପଛରେ କାର୍ଯ୍ୟରତ ସମସ୍ତ ଟିମ୍ ସଦସ୍ୟମାନଙ୍କୁ ସେମାନଙ୍କ ଅବଦାନ ଲାଗି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତର G20 ଅଧ୍ୟକ୍ଷତା ଅଭିଜ୍ଞତାରୁ ପ୍ରେରଣା ପାଇ ସରକାର ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରିବାର ନିଷ୍ପତ୍ତି ନେଇଛନ୍ତି। G20 ଅଧ୍ୟକ୍ଷତା ସମୟରେ ଦେଶବ୍ୟାପୀ 60ରୁ ଉର୍ଦ୍ଧ୍ୱ ସହରରେ ପ୍ରାୟ 200ଟି ବୈଠକ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷ ନିଜ ନିଜ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରି ଭବିଷ୍ୟତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଭିନ୍ନ ସଂସ୍କରଣ ଆୟୋଜନ କରିବା ଲାଗି ପ୍ରସ୍ତାବ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ଏହି ସମାରୋହ ଅନୁଷ୍ଠିତ ହୋଇଛି। 1954 ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସୂଚନା ପ୍ରସାରଣ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ପୁରସ୍କାର ସମାରୋହ ନୂଆଦିଲ୍ଲୀ ବାହାରେ ଅନୁଷ୍ଠିତ ହୋଇଛି। ଦେଶରେ ଜଳର ନିରନ୍ତର ସୁରକ୍ଷା ଲାଗି ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କର ଏ ସମ୍ପର୍କିତ ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି ଜଳ ସୁରକ୍ଷା ମିଳିତ ପ୍ରଚେଷ୍ଟା ଉପରେ ଆଲୋକପାତ କରି ଏକ ସଶକ୍ତ ବ୍ୟବସ୍ଥା ତଥା ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଟିଲ ନିଜ ଲେଖାରେ ଜଳଜୀବନ ମିଶନ, ନମାମି ଗଙ୍ଗେ, ଜଳ ସଂରକ୍ଷଣ ଏବଂ ଆଧୁନିକ ଜ୍ଞାନକୌଶଳ ଭିତ୍ତିକ ସମାଧାନ ମାଧ୍ୟମରେ ଜଳବାୟୁ ନିରୋଧୀ ଜଳ ପରିଚାଳନା ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ଏହି ଲେଖାଟି ଜଳ ସଂରକ୍ଷଣ କ୍ଷେତ୍ରରେ ଦେଶବାସୀଙ୍କ ଅଂଶଗ୍ରହଣ ସହିତ ରାଜ୍ୟ ତଥା ଗୋଷ୍ଠୀମାନଙ୍କ ପକ୍ଷରୁ ନିଆଯାଉଥିବା ନିରନ୍ତର ପ୍ରଚେଷ୍ଟା ମାଧ୍ୟମରେ ଦେଶରେ ଆଗାମୀ ପିଢ଼ି ଲାଗି ଏକ ନିରନ୍ତର ବ୍ୟବସ୍ଥା ମାଧ୍ୟମରେ ଜଳ ସୁରକ୍ଷିତ ରଖାଯିବା ଲାଗି ନିଆଯାଉଥିବା ପ୍ରଚେଷ୍ଟା ଉପରେ ଅବଲୋକନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜଳର ସଠିକ୍ ପରିଚାଳନା ଉପରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ରାଧାକୃଷ୍ଣନ ଜଳ ସଂରକ୍ଷଣ ଦିଗରେ ସହଯୋଗ ତଥା ସମନ୍ୱିତ ଆଭିମୁଖ୍ୟ ଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଜଳ ହିଁ ଜୀବନ ଏବଂ ସଭ୍ୟତାର ଭିତ୍ତିଭୂମି ରୂପେ ପରିଗଣିତ ହୋଇଥାଏ। ନଦୀ ଅବବାହିକା ପରିଚାଳନା, ଭୂତଳ ଜଳ ପୁନଃ ସଂରକ୍ଷଣ, ବର୍ଷା ଜଳ ଅମଳ, ଦକ୍ଷତା ସମ୍ପନ୍ନ ଜଳସେଚନ ପରିଚାଳନା ଲକ୍ଷ୍ୟ ନେଇ ଏକ ସମନ୍ୱିତ ପଦ୍ଧତିରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସମ୍ମିଳନୀରେ ଯୋଗଦେଇ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଜଳ ପରିଚାଳନା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଜଳ ସୁରକ୍ଷା ଏକ ମିଳିତ ଦାୟିତ୍ୱ ବା ଜନଭାଗିଦାରୀ ବୋଲି ଅଭିହିତ କରି ଆଗାମୀ ପିଢ଼ି ଲାଗି ଏହାର ସଂରକ୍ଷଣ ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
2: माननीय प्रधानमंत्री श्री नरेंद्र मोदी जी के नेतृत्व में भारत ने जल प्रबंधन को जन भागीदारी से जोड़ने, इसे जन आंदोलन बनाने पर लगातार बल दिया है। भारत के लिए जल सुरक्षा विकसित भारत 2047 की मजबूत नींव है। पानी का संबंध हमारी खेती, भोजन, स्वास्थ्य, उद्योग, ऊर्जा और पर्यावरण से भी जुड़ी हुई है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି।

0: ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ଜେମ୍ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଦେଶବ୍ୟାପୀ ସରକାର ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପକ୍ଷରୁ କରାଯାଉଥିବା କ୍ରୟ ବ୍ୟବସ୍ଥା ଲାଗି 2016 ଅଗଷ୍ଟରେ ଶୁଭାରମ୍ଭ ହୋଇଥିବା ଜେମ୍ ବର୍ତ୍ତମାନ ଏକ ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି। ଉଭୟ କ୍ରେତା ଓ ବିକ୍ରେତାଙ୍କୁ ଅନ୍ଲାଇନ୍ରେ ଏକତ୍ରିତ କରିବା ଦିଗରେ ଏହି ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 2023 ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସରଳ ଜୀବନଶୈଳୀ ସମ୍ପର୍କିତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ ସରକାରୀ କ୍ରୟ ବ୍ୟବସ୍ଥାରେ ଛୋଟ ଛୋଟ ବ୍ୟବସାୟୀ ଏବଂ ଉଠା ଦୋକାନୀମାନେ ଜେମ୍ ପୋର୍ଟାଲ ମାଧ୍ୟମରେ କିଭଳି ସଶକ୍ତ ହୋଇପାରିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଥିଲେ। ବିଶ୍ୱ ଗଣ୍ଡା ଦିବସ ଅବସରରେ ଦେଶରେ ସେମାନଙ୍କ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ମୋଟ ଗଣ୍ଡା ସଂଖ୍ୟାର 80% କେବଳ ଆସାମରେ ଅବସ୍ଥାନ କରୁଛନ୍ତି। ଏ କ୍ଷେତ୍ରରେ କାଜିରଙ୍ଗା ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେହିଭଳି ବିହାର ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଗଣ୍ଡାମାନେ ସୁରକ୍ଷିତ ଅଛନ୍ତି। ଏତଦ୍ବ୍ୟତୀତ ଉତ୍ତରପ୍ରଦେଶର ଦୁଧୱାଠାରେ ଗଣ୍ଡାମାନଙ୍କୁ ଯେଭଳି ସଫଳତାର ସହ ଲାଳନ ପାଳନ କରାଯାଉଛି ଏହା ଇତିହାସ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ ପଶୁ ସୁରକ୍ଷା ଏବଂ ବନ୍ୟଜନ୍ତୁ ପରିଚାଳନା କ୍ଷେତ୍ରରେ ଦେଶବାସୀଙ୍କର ନିରନ୍ତର ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା ଟି20 କ୍ରିକେଟ୍ ବର୍ଗରେ ଭାରତ ଟାଇଟଲ୍ ହାସଲ କରିଛି। ଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ 147 ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିଲାଗି ମହିଳା କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଚଳିତ ସଂସ୍କରଣରେ ମହିଳା କ୍ରିକେଟ୍ ଦଳ ଭାରତକୁ ପ୍ରଥମ ସ୍ୱର୍ଣ୍ଣପଦକ ଜିତାଇବାରେ ସଫଳ ହୋଇଛି ବୋଲି କହିଛନ୍ତି। ଦଳଗତ ଦକ୍ଷତା, ଆତ୍ମବିଶ୍ୱାସ ଓ ସାମୂହିକ ପ୍ରୟାସ ମାଧ୍ୟମରେ ହାସଲ ହୋଇଥିବା ଏହି ବିଜୟ ସମଗ୍ର ଦେଶକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ଏକମାତ୍ର ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ 2 ରନ୍ରେ ବିଜୟୀ ହୋଇଛି। ଜାପାନର ସାନୋ ଆନ୍ତର୍ଜାତିକ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବର୍ଷା ଯୋଗୁଁ ପ୍ରାୟ 2.5 ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହେବାରୁ ଏହି ମ୍ୟାଚ୍କୁ 5 ଓଭରକୁ ହ୍ରାସ କରାଯାଇଥିଲା। ଭାରତ 5 ଓଭରରେ 4 ୱିକେଟ୍ ହରାଇ 32 ରନ୍ ସଂଗ୍ରହ କରିଥିଲା। 33 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଜାପାନ ନିର୍ଦ୍ଧାରିତ 5 ଓଭରରେ 3 ୱିକେଟ୍ ହରାଇ 30 ରନ୍ କରିପାରିଥିଲା। ଏହି ବିଜୟ ସହିତ ଭାରତ ଟି20 ଆନ୍ତର୍ଜାତିକ ମ୍ୟାଚ୍ରେ 200ତମ ବିଜୟ ହାସଲ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବା ଦିଗରେ ଭାରତୀୟ ସିନେମାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। 2024 ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେଲେ ବିଶିଷ୍ଟ ଅଭିନେତା ଅନନ୍ତ ନାଗ। ଦେଶରେ ଜଳର ନିରନ୍ତର ସୁରକ୍ଷା ଲାଗି ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା ଟି20 କ୍ରିକେଟ୍ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବୌଦ୍ଧ ଜିଲ୍ଲାରେ ପାର୍ବଣ ଋତୁକୁ ନେଇ ଉତ୍ସବର ମାହୋଲ। ଗଣେଶ ପୂଜା ଓ ନୂଆଖାଇ ପରେ ବିଶ୍ୱକର୍ମା ପୂଜା ମଧ୍ୟ ସରିଛି। କୃଷି କାର୍ଯ୍ୟରୁ ସାମାନ୍ୟ ଫୁର୍ସତ ପାଇ ଚାଷୀ ଓ ସାଧାରଣ ଲୋକେ ପାର୍ବଣରେ ସାମିଲ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବୌଦ୍ଧରେ ମଧ୍ୟ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ବୌଦ୍ଧଗଡ଼ର ଅଧିଷ୍ଠାତ୍ରୀ ମା ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଗ୍ରହଣ କରିଥିଲେ। ପରିବାର ଓ ଆତ୍ମୀୟଙ୍କ ମିଳନ ସହ ଭାଇଚାରାର ବାର୍ତ୍ତା ଦେଇଛି ଏହି ପର୍ବ। ବୌଦ୍ଧ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଛି। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ, ଜନହିତକାରୀ ଯୋଜନା ଓ ସାଂଗଠନିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବାବେଳେ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା କର୍ମୀ ଓ କର୍ମକର୍ତ୍ତାଙ୍କୁ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି। ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାଣି କହିଛନ୍ତି,
3: ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ନୂଆଖାଇ ଯେଉଁ ପରମ୍ପରା ରହିଆସି ତାର ପରମ୍ପରା ଆମେ କହିପାରିବା ଗଡ଼ଜାତ ଶାସନ କାଳରୁ ପ୍ରଚଳିତ ହୋଇଆସି

0: ବିଶେଷ ଭାବରେ ବର୍ଜା ଶାସନ କାଳରେ ଯେଉଁ ସତେଇଶ ପ୍ରଗଣନା ଥିଲା, ସତେଇଶ ପ୍ରଗଣନାର ଯେଉଁମାନେ ମୁଠା ସର୍ଦ୍ଦାର ଥିଲେ ବୌଦ୍ଧର ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ନିର୍ଦ୍ଧାରିତ ଲଗ୍ନରେ, ତାପରେ ସତେଇଶ ପ୍ରଗଣନାର ଯେଉଁ ଇଷ୍ଟଦେବୀ ବା ଗ୍ରାମଦେବତୀମାନେ ଥିଲେ ତାଙ୍କ ନିକଟରେ ଲାଗି ହେଉଥିଲା ଏହି ପରମ୍ପରା। ଆଜି ମଧ୍ୟ ସେହି ଯେଉଁ ନବାନ୍ନର ପରମ୍ପରା ତାହା ଚାଲି ଆସିଛି। ଏବଂ ବୌଦ୍ଧ ଜିଲ୍ଲାର ଯଦି କଥା କହିବା, ତେବେ ବୌଦ୍ଧର ଜିଲ୍ଲା ସଦର ବ୍ଲକ, କଣ୍ଟାମାଳ ବ୍ଲକ ଏବଂ ହରଭଙ୍ଗା ବ୍ଲକ, ଏହି ତିନୋଟି ବ୍ଲକର ଯେଉଁ ସ୍ଥାନଗୁଡ଼ିକରେ ଆମର ବିଭିନ୍ନ ଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି, ଯଦିଓ ତାଙ୍କର ଦିବସକୁ ଭିନ୍ନ ଭିନ୍ନ ଦିବସରେ ତାଙ୍କର ଧାର୍ଯ୍ୟ କରାଯାଇଥାଏ ତାଙ୍କର ଗ୍ରାମଦେବତୀଙ୍କର ପୀଠରେ, କାରଣ କୌଣସି ଅସୁବିଧା ଯେଉଁଠାରେ ଥାଏ ତାଙ୍କର ତିଥି ଲଗ୍ନରେ ବି ମଧ୍ୟ ତାଙ୍କର ପରିବର୍ତ୍ତନ ହୋଇଥାଏ। ତେବେ ବିଶେଷ ଭାବରେ ଆମେ ଏଇ ଯେଉଁ ନବାନ୍ନ ପରମ୍ପରାରେ ବୌଦ୍ଧ ଜିଲ୍ଲାର ଯେଉଁ ଏକ ଭିନ୍ନ ପରମ୍ପରା ରହିଛି, ଯେ ଜୁହାର ଭେଟର ପରମ୍ପରା, ନିଶ୍ଚିତ ଭାବରେ ତାହା ଏକ ସ୍ୱତନ୍ତ୍ରତା ବହନ କରିଥାଏ। କାରଣ ଏହିସବୁ ନବାନ୍ନ ଦେବାଦେବୀଙ୍କ ପୀଠରେ ଲାଗି ହେଲା ପରେ ଯେଉଁମାନେ ନିଜ ନିଜ ଘରର ଇଷ୍ଟଙ୍କ ନିକଟରେ ଲାଗି କରିଥାନ୍ତି ଏବଂ ତା ପରବର୍ତ୍ତୀ ସମୟରେ ସାନ୍ଧ୍ୟକାଳୀନ ସମୟରେ କିମ୍ବା ତା'ର ପରବର୍ତ୍ତୀ ସମୟରେ ଯେଉଁ ଉତ୍ସବର ମାହୋଲ ସୃଷ୍ଟି ହୋଇଥାଏ, ତାହା ଏକ ଆମେ କହିପାରିବା ଯେ ତା'ର ଏକ ସ୍ୱତନ୍ତ୍ରତା ରହିଛି। ଜୁହାର ଭେଟ ପରମ୍ପରାରେ ନିଜ ନିଜର ବନ୍ଧୁ ସମ୍ପର୍କୀୟଙ୍କ ବା ସମବୟସ୍କଙ୍କ ସହିତ ଆଲିଙ୍ଗନ କରି ତାଙ୍କର ଯେଉଁ ଶୁଭେଚ୍ଛା ଜଣାଉଥିବା ବେଳେ, ସାନମାନେ ବଡ଼ମାନଙ୍କ ଠାରେ ମୁଣ୍ଡିଆ ମାରି କିମ୍ବା ତାଙ୍କଠାରେ ପ୍ରଣିପାତ ହୋଇ ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥାନ୍ତି ବଡ଼ମାନଙ୍କ ଠାରୁ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ବୌଦ୍ଧରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ହୋଇଛି। ଚନ୍ଦ୍ରଚୂଡ଼ ମନ୍ଦିର, ମହାନଦୀ ଆଳତୀ ଘାଟ ଓ ରାମେଶ୍ୱର ଶିବ ମନ୍ଦିରରେ ଲୋକେ ଏଥିରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କିଙ୍ଗ ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ହୋଇଛି। ଜିଲ୍ଲାରେ 23 ବ୍ୟାଙ୍କର 57 ଶାଖା କାର୍ଯ୍ୟ କରୁଥିବା ବେଳେ ନୂତନ ଉଦ୍ୟୋଗ, କଳକାରଖାନା ଓ ବ୍ୟବସାୟ ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ କରାଯାଇଛି। ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ଅବସରରେ ବୌଦ୍ଧରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟମେଳା ଆୟୋଜିତ ହୋଇଛି। ସ୍ଥାନୀୟ ପାରମ୍ପରିକ ଖାଦ୍ୟ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିବା ବେଳେ ଶେଷରେ ମିଶନ ଲାଇଫ୍ ଶପଥ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବୌଦ୍ଧର 55 ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ଗସ୍ତ କରିଛନ୍ତି। ବୌଦ୍ଧ କଲେକ୍ଟରେଟ୍ ପରିସରରୁ ଫ୍ଲାଗ୍ ଅଫ୍ କରାଯାଇ ଯାତ୍ରା ଆରମ୍ଭ ହୋଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ କ୍ରୀଡ଼ା ଯୁବସେବା ବିଭାଗର କମିଶନର ତଥା ସଚିବ ଭୂପିନ୍ଦର ସିଂ ପୁନିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଛନ୍ତି। ପଞ୍ଚାୟତରାଜ, ଆବାସ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ବିଭାଗର ଯୋଜନାର ସ୍ଥିତି ନେଇ ଆଲୋଚନା ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ସମ୍ପଦ କୁମାର ଅଗ୍ରୱାଲ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା ଦେବୀପ୍ରସାଦ ମହାନ୍ତି ଏବଂ ପ୍ରତିମା ଦାସ। ପ୍ରଯୋଜନା ରାଜୀବ କୁମାର ମହନ୍ତ।

0: ତାହେଲେ ଗୀତଟି ଭଲ ଲାଗିଲା।
1: ହଁ ଭାଇ, ଦିନ ସାରା ଯୋଉ ପଚର ପଚର ବର୍ଷା ଲାଗିଛି ତା ସାଙ୍ଗକୁ ଏ ପଲ୍ଲି ଗୀତ ବଢିଆ ଲାଗିଲା।
0: ଭଲ ଲାଗିଲା, କିନ୍ତୁ ପାଠ ଉପରକୁ ଆସିବା
1: ଆସିବା।
0: ହଁ, ସାର ହଉ ଔଷଧ ହଉ ୟାକୁ ତ କଣ ସେମିତି ପ୍ରୟୋଗ କଲେ ଚଳିବ?
1: ନାଇଁ ନାଇଁ, ଆମ କୃଷି ବିଶେଷଜ୍ଞଙ୍କୁ ପଚାରି ବୁଝିବା ନା, ଆଉ ତାଙ୍କ ପରାମର୍ଶ କ୍ରମେ ଯାହା କରିବା
0: ଯାହା କରିବା। କିନ୍ତୁ ଗୋଟାଏ ଜିନିଷ ତମରି ମାନଙ୍କ ପାଖରେ ରହିଗଲା।
1: ପୁଣି କଣ ରହିଗଲା?
0: ପୁଣି ନୁହଁ, ନୂଆ ପୁରା ଜିନିଷଟି ନୂଆ ବୁଝି ରଖିବା ଦରକାର। ପଚାରୁନ କଣ?
1: କୋଉ ନୂଆ ଜିନିଷଟା ରହିଗଲା ଭାଇ କହିଲେ?
0: ହଁ, ଏଇ ଯୋଉ ଯେ ମା ବାପା ହଉ ମାଳ ବାପା ହଉ ଆମ ସେଇ ଯୋଉ ସବୁ ଅନ୍ୟ ମାନେ ଅଛନ୍ତି ସବୁ ଗୋଷ୍ଠୀ କରିନାହାନ୍ତି?
1: ହଁ ହଁ କରିଛନ୍ତି।
0: ସ୍ୱୟଂ ସହାୟକ ଗୋଷ୍ଠୀ
1: ଆଜ୍ଞା,
0: ଏଇ କଣ ଯାଉଛନ୍ତି ସବୁ ମେଳା ଯାତ୍ରା ଏଠି ସେଠି ସବୁ ତାଙ୍କର କଣ ଷ୍ଟଲ ଖୋଲୁଛନ୍ତି ଭଲ ରୋଜଗାର କରୁଛନ୍ତି?
1: ତାଙ୍କର ଯାହା ବନଉଛନ୍ତି ବଢି ପାମ୍ପଡ଼ ଅମୁକ ସମୁକ ସେଗୁଡା ବିକୁଛନ୍ତି ବି।
0: ହଁ ହଁ ହଁ, ମାନେ ଘରେ ଜାଣିକି କାମ ବାହାରେ ଜାଣିକି କାମ।
1: ମହିଳା ମାନଙ୍କର ତ ସବୁବେଳେ ବହୁତ କାମ।
0: ବର୍ତ୍ତମାନ ଗୋଟିଏ ପାଠ ଅଛି ଯୋଉଟା ତମକୁ ରୋଜଗାର ବି ଦବ ଏବଂ ଦେହ ପାଇଁ ମଧ୍ୟ ଉପକାରୀ।
1: ରୋଜଗାର ବି ଦବ ପୁଣି ଦେହ ପାଇଁ ବି ଉପକାରୀ, ସେଇଟା କଣ ଭାଇ?
0: ଶତାବରୀ ଚାଷ।
1: ଓହୋ, ପଢିଥିଲି ଭାଇ।
0: ପଢିଥିଲ?
1: ପଢିଥିଲି, କିନ୍ତୁ ତାକୁ କେମିତି ଚାଷ କରନ୍ତି କଣ କରନ୍ତି ସେ ବିଷୟରେ ଟିକେ ଜାଣିନି।
0: ଆଚ୍ଛା, ଆଜି ଆମର କିଷାନବାଣୀ କାର୍ଯ୍ୟକ୍ରମରେ ସେମିତିଆ ଗୋଟିଏ ଉପକାରୀ ବିଷୟ ରହିଛି, ମହିଳାଙ୍କ ସ୍ୱାସ୍ଥ୍ୟ ଓ ଆଞ୍ଚଳିକ ବିକାଶରେ ଶତାବରୀ ଚାଷ।
1: ଜାଣିଛନ୍ତି ଆମ ସହିତ ଆଜି କିଏ ବିଶେଷଜ୍ଞ ଅଛନ୍ତି? ଡକ୍ଟର ସ୍ୱରାଜ୍ୟ ଲକ୍ଷ୍ମୀ ନାୟକ।
0: ଆଚ୍ଛା, ତାହେଲେ ଆଲୋଚନା ଆରମ୍ଭ ହଉ, ଶୁଣିବା।
1: ନିଶ୍ଚୟ ଶୁଣିବା ନା। ଆମ ସହିତ ଆଜି ଅଛନ୍ତି ICAR ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଫର ଓମେନ୍ ଇନ୍ ଏଗ୍ରିକଲଚର ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ସ୍ୱରାଜ୍ୟ ଲକ୍ଷ୍ମୀ ନାୟକ। ମ୍ୟାଡାମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ। ନମସ୍କାର।
2: ନମସ୍କାର ମ୍ୟାଡାମ, ଧନ୍ୟବାଦ।
1: ମ୍ୟାଡାମ ମ୍ୟାଡାମ ବର୍ତ୍ତମାନ ତ ଦେଖୁଛନ୍ତି ଆମ ଦୈନନ୍ଦିନ ଜୀବନ ଏତେ ବ୍ୟସ୍ତବହୁଳ ହେଇଯାଇଛି ଯେ ଆମେ କେହି ବି ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେଇପାରୁନାହୁଁ, ଖାସ କରି ମହିଳାମାନେ ଯେଉଁମାନେ ଉଭୟ ଘରେ ଏବଂ କାର୍ଯ୍ୟକ୍ଷେତ୍ରରେ କାମ କରୁଛନ୍ତି ସେମାନେ ମଧ୍ୟ ନେଇପାରୁ ନାହାନ୍ତି। କିନ୍ତୁ ଆମର ଆଜିର ଯେଉଁ ବିଷୟ ଅଛି ଶତାବରୀ ଉପରେ, ମହିଳା ଆଉ ଶତାବରୀର ପାରସ୍ପରିକ ସମ୍ପର୍କ କ'ଣ, ଶତାବରୀ କେମିତି ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁକା ଜରୁରୀ, କେତେ ଜରୁରୀ, ଶତାବରୀ କାହିଁକି ବ୍ୟବହାର କରିବା,

0: ସେଇଟା ଆମ ଶରୀର ପାଇଁ କେତେ ଜରୁରୀ କ'ଣ ଟିକେ ଆମମାନଙ୍କୁ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝାଇ କହିବେ।
1: ଶତାବରୀକୁ ଆମେ ଏମିତି କହିପାରିବା କି ଏଇଟା ଅମୃତ ସମାନ। ଆମର ମହିଳାମାନଙ୍କର ଯେତେ ରୋଗ ହଉଛି, ମେନ୍ସୁରାଲ ସାଇକେଲ ଏପଟ ସେପଟ ହଉଛି, PCOD ଇତ୍ୟାଦି ଏସବୁ ରୋଗ ମଧ୍ୟ ହଉଛି, ଏଇସବୁ ଜିନିଷକୁ ଠିକ କରିବା ପାଇଁକା ଆମେ ଶତାବରୀ ଆଜ ସପ୍ଲିମେଣ୍ଟ ନେଇପାରିବା। କାହିଁକିନା ଶତାବରୀରେ ଗୋଟେ ହରମୋନ୍ ରହୁଛି ମ୍ୟାଡାମ, ଶତାବରିନ, ତ ସେଟା ଗୋଟେ ସାପୋନିନ, ସେଟା ଆମର ଇଷ୍ଟ୍ରୋଜେନ୍ ହରମୋନ୍ ଭଳିଆ କାମ କରେ ମ୍ୟାଡାମ। ତ ଆମର ଏଇସବୁ ହରମୋନାଲ ଇମ୍ବାଲାନ୍ସକୁ ଠିକ କରିବା ପାଇଁ ଶତାବରୀ କାଫି ହଦ୍ ତକ ଆମକୁ ସାହାଯ୍ୟ କରେ ମ୍ୟାଡାମ। ଏହା ବ୍ୟତୀତ ଆମେ ଶତାବରୀକୁ ଆଜ ଏ ଗାଲାକ୍ଟୋଗଗ୍ ୟୁଜ୍ କରୁ ମ୍ୟାଡାମ। ଗାଲାକ୍ଟୋଗଗ୍ ମାନେ ଯୋଉଟାକୁ କ୍ଷୀର ମିଲ୍କ ସିକ୍ରେସନ୍ ପାଇଁକା ହେଲ୍ପ ହୁଏ। ସାଧାରଣତଃ ଜଣେ ମାତା ପିଲା ଜନ୍ମ କରିବା ପରେ ତାର ଯଦି କ୍ଷୀର କମ୍ ହଉଥାଏ ତ ଡକ୍ଟର ତାକୁ ଶତାବରୀ ସପ୍ଲିମେଣ୍ଟ ଦିଅନ୍ତି। ତ ସେଇ ଯୋଉ ସାପୋନିନ୍ ଯୋଉ ହରମୋନ୍ଟା ଅଛି, ସେ ଆମର ମିଲ୍କ ସିକ୍ରେଟିଂ ଯୋଉ ହରମୋନ୍ ଅଛି ଇଷ୍ଟ୍ରୋଜେନ୍, ଗୋଟେ ଫାଇଟୋଷ୍ଟ୍ରୋଜେନ୍ ଭାବରେ କାମ କରେ। ସେ ଯୋଉ ଇଷ୍ଟ୍ରୋଜେନ୍ ହରମୋନ୍ଟାକୁ ଷ୍ଟିମୁଲେଟ୍ କରେ, ତ ଆମର ମା ମାନଙ୍କର କ୍ଷୀର ପ୍ରଡକ୍ସନ୍ ବଢିଥାଏ।
0: ଶତାବରୀ କ'ଣ ଏବଂ ଏହାର ଗୁରୁତ୍ୱ କ'ଣ?
1: ଶତାବରୀ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ଗଛ। ଏହାର ବୈଜ୍ଞାନିକ ନାମ ଆସ୍ପାରାଗସ୍ ରେସମୋସସ୍। ଏହା ଏକ ବହୁବର୍ଷୀୟ ଲତା ଜାତୀୟ ଗଛ ଅଟେ। ଏହାର ଫ୍ଲେସି ଟ୍ୟୁବରସ୍ ରୁଟ୍ ମୁଖ୍ୟତଃ ବ୍ୟବହାର କରାଯାଏ। ଶତାବରୀର ଅନେକ ମୂଳ ଥିବାରୁ ଏହାକୁ ଶତମୂଳି ମଧ୍ୟ କୁହାଯାଏ। ଆୟୁର୍ବେଦରେ ଶତାବରୀର ବିଶେଷ ଗୁରୁତ୍ୱ ରହିଛି। ପାରମ୍ପରିକ ଭାବେ ଏହାକୁ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଯୋଡ଼ି ଦେଖାଯାଏ। କୃଷି ଦୃଷ୍ଟିରୁ ମଧ୍ୟ ଶତାବରୀ ଏକ ମୂଲ୍ୟବାନ ଫସଲ। ଏହାକୁ ଚାଷ କରି ଚାଷୀମାନେ ଅଧିକ ଆୟର ସୁଯୋଗ ପାଇପାରିବେ।
0: ମହିଳାଙ୍କ ସ୍ୱାସ୍ଥ୍ୟ ସହିତ ଶତାବରୀର ସମ୍ପର୍କ କ'ଣ?
1: ଆୟୁର୍ବେଦରେ ଶତାବରୀକୁ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ଗଛ ଭାବେ ଦେଖାଯାଏ। ପାରମ୍ପରିକ ଭାବେ ଏହାକୁ ମହିଳାଙ୍କ ପାଇଁ ଅମୃତ ବୋଲି ମଧ୍ୟ କୁହାଯାଏ। ଶତାବରୀର ମୂଳରେ ଶତାବରିନ୍ ଭଳି ସାପୋନିନ୍ କମ୍ପାଉଣ୍ଡ ରହିଛି। ଏହି ଉପାଦାନକୁ ନେଇ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଗବେଷଣା ହୋଇଛି। ଏହା ମହିଳାଙ୍କ ହରମୋନ୍ ସନ୍ତୁଳନରେ ସହାୟକ ହୋଇପାରେ। ବିଶେଷ କରି ପ୍ରସବ ପରେ ସ୍ତନ୍ୟପାନ ସମୟରେ କ୍ଷୀର ବଢ଼ାଇବା ପାଇଁ ଶତାବରୀକୁ ପାରମ୍ପରିକ ଭାବେ ଦିଆଯାଏ। ଏହା କ୍ଷୀର ତିଆରିରେ ସହାୟକ ହେଉଥିବା ହରମୋନ୍କୁ ସହାୟତା କରିପାରେ। ଶତାବରୀରେ କ୍ୟାଲସିୟମ, ଆଇରନ୍ ଓ ଆଣ୍ଟିଅକ୍ସିଡେଣ୍ଟ ଭଳି ଭଲ ଉପାଦାନ ରହିଛି। ଏହା ଭଲ ହଜମ ଓ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇପାରେ। ସେଥିପାଇଁ ମହିଳାଙ୍କର ସ୍ୱାସ୍ଥ୍ୟ, ପୋଷଣ ଓ ସୁସ୍ଥ ଜୀବନ ପାଇଁ ଶତାବରୀର ବିଶେଷ ଗୁରୁତ୍ୱ ରହିଛି। ତେବେ ଶତାବରୀ କୌଣସି ରୋଗର ନିଶ୍ଚିତ ଔଷଧ ନୁହେଁ ଏବଂ ଡାକ୍ତରୀ ଔଷଧ ବିକଳ୍ପ ମଧ୍ୟ ନୁହେଁ। ଏହାକୁ ଔଷଧ ଭାବେ ବ୍ୟବହାର କରିବା ପୂର୍ବରୁ ଡାକ୍ତର ବା ଆୟୁର୍ବେଦ ଜାଣିଥିବା ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।
0: ମ୍ୟାଡାମ, ମହିଳାଙ୍କ ବ୍ୟତୀତ ପୁରୁଷ କିମ୍ବା ପିଲାମାନେ ମଧ୍ୟ ଶତାବରୀ ନେଇପାରିବେ କି?
1: ହଁ, ପୁରୁଷମାନେ ମଧ୍ୟ ଏହାକୁ ନେଇପାରିବେ। ପାରମ୍ପରିକ ଭାବେ ଶତାବରୀକୁ ଶରୀରକୁ ପୋଷଣ ଓ ଶକ୍ତି ଦେବା ପାଇଁ ବ୍ୟବହାର କରାଯାଏ। ଶତାବରୀ ପାଉଡରକୁ ହାଲୁକା ଗରମ ପାଣି ବା କ୍ଷୀର ସହିତ ନିଆଯାଇପାରେ। ଏକ ଚାମଚ ଶତାବରୀ ପାଉଡରକୁ ହାଲୁକା ଗରମ ପାଣି ବା କ୍ଷୀର ସହିତ ମିଶାଇ ଶୋଇବା ପୂର୍ବରୁ ନିଆଯାଏ। ପିଲାମାନଙ୍କୁ ଦେବା ସମୟରେ ତେବେ ବିଶେଷ ସାବଧାନତା ଆବଶ୍ୟକ। ପିଲାଙ୍କ ବୟସ ଓ ସ୍ୱାସ୍ଥ୍ୟ ଅନୁସାରେ ପରିମାଣ ଭିନ୍ନ ହୋଇଥାଏ, ତେଣୁ ପିଲାଙ୍କୁ ଶତାବରୀ ଦେବା ପୂର୍ବରୁ ଡାକ୍ତର ବା ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।
0: ଯାହାଙ୍କର କମ୍ ଜମି ଅଛି ସେମାନେ କ'ଣ ଶତାବରୀ ଚାଷ କରିପାରିବେ?
1: ହଁ, କମ୍ ଜମି ଥିବା ଚାଷୀମାନେ ମଧ୍ୟ ଶତାବରୀ ଚାଷ କରିପାରିବେ। ଶତାବରୀ ଏକ ଲତା ଜାତୀୟ ଗଛ ହୋଇଥିବାରୁ ଏହାକୁ ଉପଯୁକ୍ତ ସହାୟତା ଦେଇ ବଢ଼ାଇ ପାରିବେ। ଜମିର ସୀମା ବାଡ଼ ପାଖରେ ଶତାବରୀ ଚାଷ କରିପାରିବେ। ଏହାକୁ ଫଳ ବଗିଚା ବା ଅନ୍ୟ ଫସଲ ସହିତ ଅନ୍ତ ଫସଲ ବା ଇଣ୍ଟରକ୍ରପିଂ ଭାବେ ମଧ୍ୟ ଚାଷ କରିହେବ। ତେଣୁ କମ୍ ଜମି ଥିଲେ ମଧ୍ୟ ଉପଲବ୍ଧ ସ୍ଥାନର ସଠିକ୍ ବ୍ୟବହାର କରି ଶତାବରୀ ଚାଷ କରିବାର ସୁବିଧା ରହିଛି।
0: ଓଡ଼ିଶାର ଜଳବାୟୁ ଶତାବରୀ ଚାଷ ପାଇଁ ଉପଯୁକ୍ତ କି?
1: ହଁ, ଓଡ଼ିଶାର ଜଳବାୟୁରେ ଶତାବରୀ ଚାଷ କରିବାର ସୁଯୋଗ ରହିଛି। ଶତାବରୀ ପାଇଁ ହାଲୁକା ଓ ଉର୍ବର ମାଟି ସହିତ ଭଲ ପାଣି ନିଷ୍କାସନ ଥିବା ଜମି ଭଲ। ଜମିରେ ପାଣି ଜମି ରହିବା ଉଚିତ ନୁହଁ, ତେଣୁ ଉପଯୁକ୍ତ ମାଟି, ଭଲ ଜଳ ନିଷ୍କାସନ ଏବଂ ଠିକ୍ ପରିଚାଳନା ଥିଲେ ଓଡ଼ିଶାରେ ଶତାବରୀ ଚାଷ କରାଯାଇ ପାରିବ।
0: ମ୍ୟାଡାମ, ଶତାବରୀ ଚାଷରେ ଚାଷୀମାନେ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବେ, ଟିକେ ସେ ବିଷୟରେ ଆମକୁ କହିବେ?
1: ଶତାବରୀ ଚାଷରେ ପ୍ରଥମେ ଭଲ ମଞ୍ଜି ଓ ସୁସ୍ଥ ଚାରା ବ୍ୟବହାର କରିବା ଜରୁରୀ। ହାଲୁକା, ଉର୍ବର ଏବଂ ଭଲ ପାଣି ନିଷ୍କାସନ ହେଉଥିବା ମାଟି ଜରୁରୀ। ସାଧାରଣତଃ 2 ଫୁଟ ବ୍ୟବଧାନରେ ଶତାବରୀ ଲଗାଯାଇପାରିବ। ଅନାବଶ୍ୟକ ଗଛ ହଟାଇବା, ଆବଶ୍ୟକ ଅନୁସାରେ ସାର ଦେବା ଏବଂ ମାଟି ଉପରେ ଶୁଖିଲା ପତ୍ର ବା ଅନ୍ୟ ଜୈବିକ ପଦାର୍ଥ ଦେଇ ଢାଙ୍କି ରଖିବା ଭଲ। ଶତାବରୀ ପାଇଁ ଅଧିକ ପାଣିର ଆବଶ୍ୟକତା ନଥାଏ, କିନ୍ତୁ ମାଟିରେ ଆଦ୍ର

0: ବହୁତ କମିଗଲେ ଆବଶ୍ୟକ ଅନୁସାରେ ପାଣି ଦେବା ଉଚିତ। ସବୁଠାରୁ ଜରୁରୀ କଥା ହଉଛି ଜମିରେ ପାଣି ଜମି ନ ରହିବା ଉଚିତ।
1: ଶତାବରୀର ଚାରା କିପରି ପ୍ରସ୍ତୁତ କରାଯାଏ ସେ ବିଷୟରେ ଟିକେ କହିବେ?
0: ଶତାବରୀ ମୁଖ୍ୟତଃ ମଞ୍ଜିରୁ ଚାରା ପ୍ରସ୍ତୁତ କରି ଚାଷ କରାଯାଏ। ଭଲ ମଞ୍ଜି ନେଇ ପ୍ରଥମେ ରାତି ସାରା ପାଣିରେ ଭିଜାଇ ରଖିଲେ ଅଙ୍କୁର ହେବାର ସହାୟତା ମିଳେ। 5% ଗୋମୂତ୍ର ମଞ୍ଜିରେ ଭିଜାଇ ରଖିଲେ ମଧ୍ୟ ଦେଖାଯାଇଛି ତାର ଜର୍ମିନେସନ ପରସେଣ୍ଟେଜ ବଢେ। ସାଧାରଣତଃ ମଞ୍ଜି ବୁଣିବାର 10ରୁ 15 ଦିନ ଭିତରେ ଅଙ୍କୁର ବାହାରି ଥାଏ। ନର୍ସରୀରେ ପ୍ରାୟ 2 ମାସ ଯତ୍ନ ନେବା ପରେ ଚାରା ମୁଖ୍ୟ ଜମିରେ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ। ଶତାବରୀକୁ ମଞ୍ଜିରୁ କିମ୍ବା ମୂଳରୁ ମଧ୍ୟ ବଢାଇ ଯାଇପାରିବ, କିନ୍ତୁ ମୂଳ ହିଁ ମୁଖ୍ୟ ଅର୍ଥକାରୀ ଅଂଶ ହୋଇଥିବାରୁ ବ୍ୟବସାୟିକ ଚାଷରେ ମଞ୍ଜି ମାଧ୍ୟମରେ ଚାରା ପ୍ରସ୍ତୁତ କରିବା ଅଧିକ ପ୍ରଚଳିତ। ଶତାବରୀ ସାଧାରଣତଃ ରୋପଣ ପରେ 18ରୁ 24 ମାସରେ ଅମଳ କରାଯାଏ। ଯେତେବେଳେ ଗଛର ପତ୍ର ହଳଦିଆ ହୋଇ ଶୁଖିବା ଆରମ୍ଭ କରେ ଏବଂ ଗଛର ବୃଦ୍ଧି କମିଯାଏ ସେତେବେଳେ ମୂଳ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ମୂଳକୁ ସାବଧାନରେ ଖୋଳି ବାହାର କରି ଭଲ ଭାବରେ ସଫା କରି ଶୁଖାଇ ସଂରକ୍ଷଣ କରିବା ଉଚିତ।
1: ଶତାବରୀ ଚାଷରେ ମହିଳାମାନେ କିପରି ଅଧିକ ଲାଭ ପାଇପାରିବେ?
0: ଶତାବରୀ ଏକ ବହୁବର୍ଷୀୟ ଓ ସହନଶୀଳ ଗଛ ଅଟେ, ଯୋଉଟାକୁ ଆମେ କ୍ଲାଇମେଟ୍ ରେଜିଲିଏଣ୍ଟ ମଧ୍ୟ କହୁ। ଏଥିରେ ସାଧାରଣତଃ କୀଟପତଙ୍ଗ ଓ ରୋଗର ଆକ୍ରମଣ କମ୍ ଦେଖାଯାଏ ଏବଂ ଏହା ଏକ ପେରେନିଆଲ ପ୍ଲାଣ୍ଟ ହେଇଥିବାରୁ ବାରମ୍ବାର ଚାଷ କାମ କରିବାକୁ ପଡ଼େ ନାହିଁ। ଏହାକୁ ଫଳ ଓ ପନିପରିବା ଚାଷ ସହିତ ଅନ୍ତଃ ଫସଲ ଭାବରେ ଚାଷ କଲେ ଖାଲି ଜାଗାର ଉପଯୋଗ ହୋଇପାରିବ ଏବଂ କମ୍ ପରିଶ୍ରମରେ ଅଧିକ ଆୟର ସୁଯୋଗ ମିଳିପାରିବ। ମହିଳାମାନେ ଶତାବରୀର ନର୍ସରୀ ପ୍ରସ୍ତୁତ କରି ଚାରା ବିକ୍ରି କରିପାରିବେ। ଅମଳ ପରେ ମୂଳକୁ ସଫା କରିବା, ଚୋପା ଛଡ଼ାଇବା, ଶୁଖାଇବା, ପାଉଡର କରିବା ଭଳି କାମ ମଧ୍ୟ କରିପାରିବେ। କଞ୍ଚା ଶତାବରୀର ମୂଳ ବିକ୍ରି କରିବା ଅପେକ୍ଷା ଶତାବରୀରୁ ମୂଲ୍ୟବର୍ଦ୍ଧିତ ଉତ୍ପାଦ ପ୍ରସ୍ତୁତ କରି ବିକ୍ରି କରିବାକୁ ପରାମର୍ଶ ଦିଆଯାଏ, କାରଣ ଏହା ଚାଷୀକୁ ଅଧିକା ଆୟ ପାଇବାର ସୁଯୋଗ ଦେଇଥାଏ।
1: ମ୍ୟାଡାମ, ଶତାବରୀ ଉତ୍ପାଦକୁ ମହିଳାମାନେ କିପରି ବଜାରକୁ ନେଇପାରିବେ?
0: ଶତାବରୀ ଚାଷ କରିବା ପୂର୍ବରୁ ବଜାର ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ଆମ ଆଇସିଆର୍ ସିଭା ପକ୍ଷରୁ ବେଦାୟାନା ଆୟୁର୍ବେଦ ଖୋର୍ଦ୍ଧା ସ୍ଥିତ ଏକ କମ୍ପାନୀ ସହିତ ଏକ ମେମୋରାଣ୍ଡମ୍ ଅଫ୍ ଅଣ୍ଡରଷ୍ଟାଣ୍ଡିଂ MOU ହୋଇଛି। ଆମ ପ୍ରୋଜେକ୍ଟ ଅଞ୍ଚଳ ଯୋଉଟାକି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏବେ ଚାଲିଛି, ମହିଳା ଚାଷୀମାନଙ୍କ ପାଇଁ ଶତାବରୀର ବାଇବ୍ୟାକ୍ ବ୍ୟବସ୍ଥା କରିବାର ଆମେ ପ୍ରୟାସ କରିଛୁ। ଅର୍ଥାତ୍ ଚାଷୀମାନେ ଉତ୍ପାଦନ କରିଥିବା ଶତାବରୀକୁ କମ୍ପାନୀ ସିଧାସଳଖ କିଣିବାର ସୁଯୋଗ ପାଇପାରିବେ। ମହିଳାମାନେ SHG ବା FPO ମାଧ୍ୟମରେ ଏକାଠି ହୋଇ ଉତ୍ପାଦ ସଂଗ୍ରହ କରି ବଲ୍କରେ ବିକ୍ରି କରିପାରିବେ। ଉତ୍ପାଦନ ବଢ଼ିଲେ ଅନ୍ୟ ରାଜ୍ୟର ବଡ଼ କ୍ରେତାଙ୍କ ସହିତ ମଧ୍ୟ ବଜାର ସଂଯୋଗ କରାଯାଇପାରିବ। ତେଣୁ ମୋର ପରାମର୍ଶ ହେଉଛି, ଏକାକୀ ନୁହେଁ, ଏକାଠି ହୋଇ ଉତ୍ପାଦନ କରନ୍ତୁ, ଉତ୍ପାଦ ସଂଗ୍ରହ କରନ୍ତୁ ଏବଂ ବଡ଼ ବଜାର ସହିତ ଯୋଡ଼ି ହୁଅନ୍ତୁ।
1: ଶତାବରୀ ଚାଷ ମହିଳା ସଶକ୍ତିକରଣରେ କିପରି ସହାୟକ ହୋଇପାରିବ ସେ ଉପରେ ଟିକେ ଆମକୁ କହିବେ?
0: ମହିଳା ସଶକ୍ତିକରଣ କେବଳ ଆମ ଆୟ ବଢ଼ିବାରେ ସୀମିତ ନୁହେଁ, ଜ୍ଞାନ ଓ ଦକ୍ଷତା ବଢ଼ିବା, ବଜାର ସହିତ ଯୋଡ଼ି ହେବା ଏବଂ ପରିବାରର ଆର୍ଥିକ ନିଷ୍ପତ୍ତିରେ ଅଂଶ ନେବା ମଧ୍ୟ ଏହାର ଏକ ଅଂଶ। ଶତାବରୀ ଚାଷରେ ମହିଳାମାନେ ନର୍ସରୀ ଠାରୁ ଆରମ୍ଭ କରି ଚାଷ, ଅମଳ, ମୂଳ ସଫା କରିବା, ଶୁଖାଇବା, ପାଉଡର ପ୍ରସ୍ତୁତି, ମୂଲ୍ୟଯୁକ୍ତ ଉତ୍ପାଦ ତିଆରି କରିବା ଓ ବିକ୍ରି ପର୍ଯ୍ୟନ୍ତ ବିଭିନ୍ନ କାମରେ ଜଡ଼ିତ ହୋଇପାରିବେ। ଏହା ମାଧ୍ୟମରେ ସେମାନେ ନୂଆ ଜ୍ଞାନ ଓ ଦକ୍ଷତା ଶିଖିବେ, ନିଜେ ଆୟ କରିବେ ଏବଂ ବଜାର ସହିତ ଯୋଡ଼ି ହେବେ। ତେଣୁ ଶତାବରୀ କେବଳ ଏକ ଔଷଧୀୟ ଫସଲ ନୁହେଁ, ଠିକ୍ ଯୋଜନା, ଦକ୍ଷତା ଓ ବଜାର ସଂଯୋଗ ଥିଲେ ଏହା ମହିଳାଙ୍କର ଆର୍ଥିକ ସଶକ୍ତିକରଣ ଏକ ସୁଯୋଗ ହୋଇପାରେ।
1: ଶତାବରୀ ଚାଷ କରିବାକୁ ଚାହୁଁଥିବା ମହିଳା ଚାଷୀଙ୍କ ପାଇଁ ଆପଣଙ୍କ ମୁଖ୍ୟ ପରାମର୍ଶ କ'ଣ?
0: ପ୍ରଥମେ ଜାଣନ୍ତୁ, ତାପରେ ଚାଷ କରନ୍ତୁ ଏବଂ ବଜାର ସହିତ ଯୋଡ଼ି ହୋଇ ଆଗକୁ ବଢ଼ନ୍ତୁ। ପ୍ରଥମେ ଛୋଟ ଅଞ୍ଚଳରେ ଚାଷ କରି ଅଭିଜ୍ଞତା ହାସଲ କରନ୍ତୁ। ଭଲ ଗୁଣବତ୍ତା ମଞ୍ଜି ବା ଚାରା ନିଅନ୍ତୁ, ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ ଏବଂ ଅମଳ ପୂର୍ବରୁ ପସିବଲ ମାର୍କେଟ ଆଣ୍ଡ ବାୟର ବିଷୟରେ ଜାଣନ୍ତୁ।
1: ମ୍ୟାଡାମ, ଶତାବରୀ ଚାଷରୁ ନିଶ୍ଚିତ ଭାବରେ ଅଧିକ ଆୟ ମିଳିପାରିବ କି?
0: ହଁ, ଶତାବରୀ ଚାଷରୁ ଭଲ ଆୟର ସୁଯୋଗ ରହିଛି। ଏଥିରେ ଅଧିକ ଇନପୁଟ କିମ୍ବା ବିଶେଷ ଚାଷ କାମର ଆବଶ୍ୟକତା ନଥାଏ। ଫଳ ବଗିଚା, ପନିପରିବା ଜମି କିମ୍ବା ଜମିର ସୀମାରେ ମଧ୍ୟ ଏହାକୁ ଅନ୍ତ ଫସଲ ଭାବେ ଚାଷ କରିପାରିବେ। 2 ଫୁଟ ବ୍ୟବଧାନରେ 1 ଏକର ଜମିରେ ପ୍ରାୟ 10,000 ଗଛ ରହିପାରିବ। ଅର୍ଥାତ୍ ପ୍ରତି ଗଛରୁ ହାରାହାରି 1 କିଲୋଗ୍ରାମ ତାଜା ମୂଳ ମିଳିଲେ ପ୍ରାୟ 10

0: ଟନ୍ ତାଜା ମୂଳ ମିଳିପାରେ। ଶୁଖାଇବା ପରେ ଏହାର ଓଜନ ପ୍ରାୟ 2 ଟନ୍ ହୋଇପାରେ। ଉଦାହରଣ ସ୍ୱରୂପ ଶୁଖିଲା ମୂଳର ଦର କିଲୋ ପିଛା 200 ଟଙ୍କା ହେଲେ 2 ଟନ୍ ଶୁଖିଲା ମୂଳରୁ ପ୍ରାୟ 4 ଲକ୍ଷ ଟଙ୍କା ମୋଟ ଆୟ ହୋଇପାରେ। ତେବେ ଏହା ଏକ ଆନୁମାନିକ ହିସାବ। ପ୍ରକୃତ ଆୟ ଉତ୍ପାଦନ ଗୁଣବତ୍ତା ଚାଷ ଖର୍ଚ୍ଚ ଓ ବଜାର ଦର ଉପରେ ନିର୍ଭର କରିବ। ତେଣୁ ଚାଷ ପୂର୍ବରୁ ବଜାର ଓ କ୍ରେତାଙ୍କ ବିଷୟରେ ନିଶ୍ଚିନ୍ତ ତଥ୍ୟ ନେବା ଜରୁରୀ। ଏହା ଛଡ଼ା ଶତାବରୀରେ ଆମର ଗୋଟେ ମ୍ୟୁସିଲେଜ୍ ପଦାର୍ଥ ଅଛି ଯୋଉଟା କି ଆମର ଗଟ୍ ହେଲ୍ଥ କୁ ହେଲ୍ପ କରେ, ତ ଆମର ଡାଇଜେସନ ଭଲ ହୁଏ। ଏହା ସହିତ ଆମର ଶତାବରୀରେ ଆଇରନ୍ ଅଛି, କ୍ୟାଲସିୟମ ଅଛି, ଆଣ୍ଟିଅକ୍ସିଡାଣ୍ଟ ଅଛି, ତ ଆମର ଏଇଟା ଓଭରଅଲ୍ ଇମ୍ୟୁନ୍ ସିଷ୍ଟମ କୁ ବି ବୃଦ୍ଧି କରିବା ପାଇଁକା ଶତାବରୀ ଆମକୁ ସାହାଯ୍ୟ କରେ। ତେବେ ଶତାବରୀ କୁ ଆମେ ଜେନେରାଲି ଗୋଟେ ସ୍ପୁନ୍ ଡେଲି ନେଇପାରିବା, ତାଠୁ ଅଧିକା ନେଲେ ମେ ବି ତାର କିଛି ସାଇଡ୍ ଇଫେକ୍ଟ ଥିବ, ବଟ୍ 3 to 5 ଗ୍ରାମ ରେକମେଣ୍ଡେଡ ଅଛି। ତ ଏଇଟାକୁ ଆମେ କେମିତି ନବା, ଗୋଟେ ସ୍ପୁନ୍ ଶତାବରୀ ପାଉଡର ଗରମ ପାଣି କିମ୍ବା ହାଲକା ଉଷୁମ ମିଲ୍କ ସହିତ ରାତିରେ ଶୋଇବା ପୂର୍ବରୁ ନେଇପାରିବା।
1: ବା ଆମେ ଶତାବରୀ ବ୍ୟବହାର କରିବା ପୂର୍ବରୁ କଣ କଣ ସତର୍କତା ସବୁ ଅବଲମ୍ବନ କରିବା ଉଚିତ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ କହିବେ।
0: ବିଶେଷ କରି ଗର୍ଭବତୀ ଏବଂ କୌଣସି ରୋଗର ଚିକିତ୍ସା ନେଉଥିବା କିମ୍ବା ନିୟମିତ ଔଷଧ ଖାଉଥିବା ମହିଳା ଡାକ୍ତର କିମ୍ବା ଯୋଗ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ।
1: ମ୍ୟାଡାମ ଆପଣ ଆମ ଆଲୋଚନାକୁ ଆସିଲେ ଏବଂ ଶତାବରୀର ଉପାଦେୟତା ବିଷୟରେ ଆମକୁ କହିଲେ। ବଜାର ସଂଯୋଗ ମାଧ୍ୟମରେ ମହିଳାମାନଙ୍କ ଜୀବିକା ପାଇଁ ଏହାର ସୁଯୋଗ ବହୁତ କିଛି ଉପରେ ଆପଣ ଆଜି ଆଲୋକପାତ କଲେ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଧନ୍ୟବାଦ। ନମସ୍କାର।
2: ନମସ୍କାର
3: ଭାଇ, ଗୋଟେ କଥା ରହିଗଲା। ଆମେ ତ ଶତାବରୀ ବିଷୟରେ ସବୁ କଥା ଜାଣିଲେ, ମହିଳାମାନଙ୍କ ପାଇଁ ବହୁତ ଉପକାରୀ, ତା ସହିତ ଆମର ବାଳକ ବାଳିକା ଆଉ ପୁରୁଷମାନଙ୍କ ପାଇଁ ବି ଉପକାରୀ ଆଉ ଇଏ ଗୋଟେ ଏମିତି ଜିନିଷ ବି ଆ ପାଇଁ ଆମକୁ ବହୁତ ଗୁଡ଼େ ଚାଷ ଜମି ବି ଦରକାର
2: ନାହିଁ।
3: ଆମେ ଚାହିଁଲେ ଆମେ ଯୋଉମାନେ ସହରରେ ବାସ କରୁଛେ ତାକୁ ଆମର ରୁପଟପ୍ରେ ବି ଲଗାଇ ପାରିବା। ହଁ, ଏ ଛାତ ଉପରେ ଟିକେ ଯଦି ଆପଣଙ୍କର ଜାଗା ଅଛି ବା ଫୁଲ କୁଣ୍ଡ ରଖିଛନ୍ତି ସେଥିରେ ବି ଆପଣ କରିପାରିବେ।
2: ଆରେ ବାହା, କେଡେ ବଢିଆ କଥା! ଆଉ ମୋ ସାନ ପୁଅଟା ତ ରହୁଛି ବାହାରେ, ତାକୁ କହିବି ତାରି ଛାତ ଉପରେ ଲଗେଇ ଦବ, ଗଲା ପଇସା ପରେ ପଇସା, ପଇସା ପରେ ପଇସା, ଆଉ ମୋର ଚିନ୍ତା ଅର୍ଥ ନାହିଁ।
3: ପଇସା ନୁହେଁ ଭାଇ, ବର୍ତ୍ତମାନ ଯେତିକି ଆମର ସ୍ୱାସ୍ଥ୍ୟଗତ ସମସ୍ୟା ହେଲାଣି ଆମେ କେହି ବସିକି ସ୍ୱାସ୍ଥ୍ୟର ଯତ୍ନ ନେଇପାରିବାନି।
2: ବୁଝିଲି, ପାଠ ବୁଝିଲି ମହାଶୟ, କେଡେ ସୁନ୍ଦର ଭାବରେ ବୁଝେଇକି କହିଲେ। ଶ୍ରୋତା ବନ୍ଧୁ, କାମେରାକୁ ସବୁ ଲଗେଇବା ଆମ ଅନୁଷ୍ଠାନ ତରଫରୁ।
3: ମହାଶୟଙ୍କୁ ଆଉ ଥରେ ଧନ୍ୟବାଦ।
2: ହଉ, ଯାହା ଯେମିତି ମୋର ତୋଳାତୋଳି ହେଇଥିଲା, ବିକ୍ରି ବଟା ହବ, କଣ କୁଆଡେ କେମିତି ଆସିବ, ମନଟା ଜାଣିକି ସେଇଆଡେ ରହିଗଲା। ଆଉ
3: ମନ ପୁଣି କୋଉଠି ରହିଗଲା, ସେଇ ସାର ନା ଆଉ କଣ?
2: ନାଇଁ, ମୋ ସାର କଥା ନୁହଁ, ଭାଗବତିଆ ତ ଆସିବ, ବଜାର ଦର, ବଜାର ଦରଟା ଜାଣିବା ଦରକାର।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30 ରୁ 35 ଟଙ୍କା, ବାଇଗଣ କିଲୋ ପ୍ରତି 36 ରୁ 43 ଟଙ୍କା, ବିଲାତି କିଲୋ ପ୍ରତି 29 ରୁ 34 ଟଙ୍କା, ପିଆଜ କିଲୋ ପ୍ରତି 58 ରୁ 69 ଟଙ୍କା, ବିନ୍ସ କିଲୋ ପ୍ରତି 75 ରୁ 98 ଟଙ୍କା ଓ ରସୁଣ କିଲୋ ପ୍ରତି 186 ରୁ 282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ଯେ ତମେ ଆଜି ଏଇ ବର୍ଷା ପାଗରେ ଆଇଲ, ପିଲାମାନଙ୍କୁ ପାଠ ପଢେଇଲ, ପୁଣି କାଲି ଆଡକୁ ପୁଣି ପାଣିପାଗ କେମିତି କଣ ରହିବ ଜାଣିବା ନା ନାଇଁ?
3: ନାଇଁ ଜାଣିବା ନା, ପାଣିପାଗଟା ନ ଜାଣିଲେ କେମିତି ହବ?
2: ଓହୋ, ପାଣିପାଗ ବିଷୟରେ ଟିକେ ଖବର ରଖିବା ଆଉ କଣ?
3: ନିହାତି ନିହାତି ଭାଇ।
5: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର 13ଟି ଜିଲ୍ଲାକୁ ଆଗାମୀ 24 ଘଣ୍ଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ବା 2ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାର

0: ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଆସନ୍ତୁ ଶୁଣିବା ପରେ ପରେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଆନାଡ଼ି, କଣ୍ଠଶିଳ୍ପୀ ମୁକେଶ।

ପୂର୍ବ ଅଞ୍ଚଳର ଜୈବ ବିବିଧତା ଅଧିକ ବିପନ୍ନ ହୋଇପଡ଼ିଛି। ବିସ୍ତୃତ କୃଷି ପ୍ରଣାଳୀ, ଇନ୍ଧନ ପାଇଁ ଜଙ୍ଗଲ କ୍ଷୟ, ପରିବର୍ତ୍ତିତ କୃଷି ପ୍ରଣାଳୀ, ଝୁମ୍ ଚାଷର ସଂକ୍ଷିପ୍ତକରଣ, ଗୃହ ନିର୍ମାଣରେ କାଠର ବହୁଳ ବ୍ୟବହାର, ପଶୁଚାରଣ, ସହରୀକରଣ, ଅତଡ଼ା ଖସଣ, ବନ୍ୟା, ମନୁଷ୍ୟକୃତ ଜଙ୍ଗଲ ଦହନ, ବିଦେଶୀ ଉଦ୍ଭିଦର ଉପସ୍ଥାପନ ଏବଂ ଖଣି କାର୍ଯ୍ୟ, ଏହିସବୁ ସେହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ପଥରେ ମୁଖ୍ୟ ସମସ୍ୟା ଭାବରେ ଦେଖାଦେଉଛି। ତେଣୁ ଶ୍ରୋତାବନ୍ଧୁ, ଯଦି ଆମେ ଏହି ପ୍ରାକୃତିକ ପରିବେଶର ବା ପ୍ରାକୃତିକ ସମ୍ପଦର ସଂରକ୍ଷଣର ବିଚାର ବିଷୟକୁ ଯଦି ଉପଲବ୍ଧି ନ କରିବା, ଦିନ ଆସିବ ଏହି ପ୍ରାକୃତିକ ସମ୍ପଦ ଗୁଡିକ ବିଲୁପ୍ତ ହେବାରେ ବେଶୀ ଦିନ ଲାଗିବ ନା। ପୃଥିବୀର ବିସ୍ତୃତ ପର୍ବତ୍ୟାଞ୍ଚଳରେ ସୁବିସ୍ତୃତ ଅରଣ୍ୟାନୀ ଭିତରେ କେତେ ଯେ ସମ୍ପଦ ଅନାବିଷ୍କୃତ ହୋଇ ରହିଛି ତାର ତୁଳନା କରିହେବ ନାହିଁ। ମନୁଷ୍ୟ ସଭ୍ୟତାର କ୍ରମବିକାଶ ଫଳରେ ଏହାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିଛି। ମନୁଷ୍ୟ ତାର ଉତ୍କୃଷ୍ଟ ବୋଧଶକ୍ତି ବା ଜ୍ଞାନ ବଳରେ ଏହି ସମ୍ପଦକୁ ବ୍ୟବହାର ଉପଯୋଗୀ କରିବାରେ ସମର୍ଥ ହୋଇପାରିଛି। ତେଣୁ ଦେଶର ପ୍ରଗତି ପାଇଁ ସମ୍ପଦର ଉପଯୁକ୍ତ ବିନିଯୋଗ ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନବ ସମାଜରେ ସମ୍ପଦ ସଚେତନତା ସୃଷ୍ଟି କରିବା ସେତିକି ଅପରିହାର୍ଯ୍ୟ। ତେବେ ଶ୍ରୋତା ବନ୍ଧୁ, ମନୁଷ୍ୟର ଜୀବନ ଧାରଣ ନିମନ୍ତେ ଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ଏକ ନିୟମିତ ଧାରା। ଏଥିପାଇଁ ସେ ପ୍ରଶ୍ୱାସରେ ବାୟୁମଣ୍ଡଳରେ ନେଉଥିବା ଅମ୍ଳଜାନକୁ ନିଶ୍ୱାସରେ ଅଙ୍ଗାରକାମ ଆକାରରେ ତ୍ୟାଗ କରିଥାଏ। ତେଣୁ ବୃକ୍ଷର ଦିବାକାଳର ବର୍ଜ୍ୟ ବାୟୁ ପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଉପାଦେୟ। ବୃକ୍ଷ ନଥିଲେ ସଂସାରରେ ଜୀବନ ତିଷ୍ଠିବା ଅସମ୍ଭବ ହୋଇଥାନ୍ତା। ଏହା ପରିବେଶ ମଧ୍ୟରେ ପ୍ରାଣୀ ଜଗତର ଜୀବନଯାପନ ପ୍ରଣାଳୀକୁ ସନ୍ତୁଳନ ଅବସ୍ଥାରେ ରଖିବା ପାଇଁ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ। ମାନବ ସଭ୍ୟତାକୁ ବଞ୍ଚାଇ ରଖିବାରେ ଜଙ୍ଗଲ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏହାର ସୁରକ୍ଷା ଦିଗରେ ପ୍ରାଧାନ୍ୟ ଦେବାର ବେଳ ଆସିଛି।

ସମଗ୍ର ପୃଥିବୀରେ ପ୍ରତିବର୍ଷ 1.20 ଲକ୍ଷ ହେକ୍ଟର ଜଙ୍ଗଲ କ୍ଷୟ ହୋଇ ଚାଲିଛି ବୋଲି ଜଙ୍ଗଲ ବିଭାଗର ଏକ ରିପୋର୍ଟରୁ ପ୍ରକାଶ। ଏଥିଯୋଗୁଁ ବାର୍ଷିକ 100 କୋଟିରୁ 260 କୋଟି ଟନ୍ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ପ୍ରବେଶ କରିବାକୁ ସମର୍ଥ ହେଉଛି। ପରିବେଶର ସନ୍ତୁଳନ ରକ୍ଷା ଦିଗରେ କାହାରି ମଧ୍ୟରେ ସୁଚିନ୍ତାର ଉଦ୍ବେଗ ହେଉନାହିଁ। ଖାଲି ଲୋକଟିଏ ଗଛଟିଏ ଏମିତି ପିଲାଳିଆ ଢଙ୍ଗରେ ସ୍ଲୋଗାନ ଦେଲେ ସେଥିରେ କ'ଣ ଜୀବନ ସନ୍ତୋଷ ଲାଭ କରିପାରିବ? ସାଧାରଣତଃ ଆମ ରାଜ୍ୟରେ 1482.2 ମିଲିମିଟର ବର୍ଷା ହୁଏ। ବିଗତ 20 ବର୍ଷ ମଧ୍ୟରେ ଏପରିକି ଏହି 10 ବର୍ଷ ମଧ୍ୟରେ ବର୍ଷାର ହିସାବକୁ ଆମେ ଯଦି ହାରାହାରି କ୍ରମରେ ଗ୍ରହଣ କରିବା ତେବେ ଆମେ ଯଥାକ୍ରମେ 1394.9 ଏବଂ 1375.3 ମିଲିମିଟର ବର୍ଷା ହୋଇଥିଲା ବୋଲି ଜାଣିପାରିବା। ବର୍ତ୍ତମାନ ଏହାର ହାର କ୍ରମଶଃ ହ୍ରାସ ପାଉଛି। ଏଥିଯୋଗୁଁ ନଈ, ନାଳ, କୂଅ ଓ ପୋଖରୀ ବର୍ଷା ଦିନ ପରେ ଶୁଖିବାକୁ ଆରମ୍ଭ କରିବାରୁ ଜନସାଧାରଣଙ୍କ ଜୀବନଧାରଣରେ ଏହାର କୁପ୍ରଭାବ ପଡୁଛି। ଜଳ ବିନା ଲୋକେ ବଞ୍ଚିବେ କେମିତି, ସେଇ ଚିନ୍ତା। ଏଣେ ସମସ୍ତେ ଜଳାଶ୍ରୟଗୁଡ଼ିକର ଶୁଷ୍କ ଅବସ୍ଥାର କାରଣ ସେହି ଜଙ୍ଗଲ କ୍ଷୟ ବା ଉଦ୍ଭିଦ ଧ୍ୱଂସ ବୋଲି ସାଧାରଣ ଲୋକେ ମଧ୍ୟ ଆଲୋଚନା କରିବାରେ ଲାଗି ପଡ଼ିଲେଣି। ଏଇ ଯେପରି ବୃକ୍ଷ କଟା ଚାଲୁଛି, ରାସ୍ତା ପ୍ରଶସ୍ତିକରଣ ହେଉଛି, ଆଧୁନିକ ଯୁଗର ଶ୍ରୀଅଙ୍ଗକୁ ଆହୁରି ସୌନ୍ଦର୍ଯ୍ୟକରଣ କରାହେଉଛି, ଠିକ୍ ଅଛି, କିନ୍ତୁ ସେହି ଅନୁସାରେ ପରିବେଶ ସନ୍ତୁଳନ କରିବା ପାଇଁ ବୃକ୍ଷରୋପଣ ହେଉନାହିଁ। ଏହାଛଡ଼ା ଶ୍ରୋତାବନ୍ଧୁ, ଆମେ ନିଜେ ସଚେତନ ହେବା ଏବଂ ଆମର ପରିବେଶକୁ ଆମେ ନିଜେ ସୁନ୍ଦର କରି ଗଢ଼ି ତୋଳିବା, ପ୍ରତ୍ୟେକ ନିଜ ନିଜ ବାଡ଼ି ବଗିଚାରେ ଗଛ ଲଗାଇବା। ବିଶ୍ୱର ପ୍ରାୟ ସବୁ ଧର୍ମରେ ବୃକ୍ଷ ପୂଜାର ତାତ୍ପର୍ଯ୍ୟ ରହିଛି। ଏହା ପରମ୍ପରା ଜନିତ ହେଲେ ମଧ୍ୟ ଜୀବନର ଉପାଦେୟତାକୁ ବିଶେଷ ଭାବରେ ନିୟନ୍ତ୍ରଣ କରିଥାଏ। ମନୁଷ୍ୟ ଜାତିର ଏହି ଆଦିବାସୀ ସମ୍ପ୍ରଦାୟ ହିଁ ପ୍ରକୃତିର ବାସ୍ତବ ପୂଜାରୀ। ସେମାନେ କେବଳ ବୃକ୍ଷ ନୁହେଁ, ପାହାଡ଼, ପର୍ବତ, ଝରଣା ଏବଂ ପାହାଡ଼ିଆ ନଦୀକୁ ପୂଜା କରିବାକୁ ଭୁଲନ୍ତି ନାହିଁ। ବୃକ୍ଷ ସେମାନଙ୍କୁ ଆବାସ ଯୋଗାଇ ଦିଏ ଏବଂ ପେଟକୁ ଆହାର ଦିଏ। ଅହରହ ସେମାନେ ପ୍ରକୃତି ସହ ଜଡ଼ିତ। ଏବେ ଆଦିବାସୀ ଅଞ୍ଚଳକୁ ସଡ଼କ ନିର୍ମାଣ ଏବଂ ବିଭିନ୍ନ ପ୍ରକଳ୍ପ ହେବା

0: ଯୋଗୁଁ ବହୁ ଜଙ୍ଗଲ ପଦା ହୋଇସାରିଲାଣି।
1: ଏହାଛଡ଼ା ଶ୍ରୋତା ବନ୍ଧୁ, ବାଘ, ଗଣ୍ଡା, ସ୍ନୋ ଲିଓପାର୍ଡ, ଲାଲ ପାଣ୍ଡା ମାନଙ୍କର ବେଆଇନ ଶିକାର କରାଯିବା ଫଳରେ ଏମାନଙ୍କର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଆନ୍ତର୍ଜାତିକ ବଜାରରେ କଇଁଛ, ସାପ ଏବଂ ଅନ୍ୟ କେତେକ ଶେଷ ହେଉଥିବା ପ୍ରଜାତିମାନଙ୍କର ଚାହିଦା କିଛି ବର୍ଷ ମଧ୍ୟରେ ବିଲୁପ୍ତ ପ୍ରାୟ ସ୍ତରକୁ ପହଞ୍ଚାଇ ଦେଇଛି।

ଉଦ୍ଭିଦ ସମ୍ପଦ ଏବଂ ଜୀବଜନ୍ତୁଙ୍କ ଉତ୍ତର ପିଢ଼ିଙ୍କ ପାଇଁ ସୁରକ୍ଷିତ ଏବଂ ସଂରକ୍ଷିତ କରିବା ଆମ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବଂ ଆହ୍ୱାନ। ତେଣୁ ଶ୍ରୋତା ବନ୍ଧୁ, ସାମ୍ପ୍ରତିକ ପରିସ୍ଥିତିରେ ଏପରି କ୍ଷତିକାରକ ପ୍ରକ୍ରିୟା ସବୁର ପ୍ରଭାବଶାଳୀ ନିୟନ୍ତ୍ରଣ ଏବଂ ପରିବେଶର ଗୁଣାତ୍ମକ ମାନ ତଥା ମଣିଷ ଓ ଅନ୍ୟ ଜୀବଜନ୍ତୁମାନଙ୍କର ସୁରକ୍ଷା ନିମନ୍ତେ ପର୍ଯ୍ୟାପ୍ତ ଆଇନ ପ୍ରଣୟନ ଏବଂ ସେସବୁର କାର୍ଯ୍ୟକାରିତା ଯେ ଅବଶ୍ୟମ୍ଭାବୀ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏ ଦିଗରେ ବିଶେଷତଃ ବିପଜ୍ଜନକ ପଦାର୍ଥର ନିଷ୍କ୍ରିୟକରଣ ଏବଂ ନିଷ୍କାସନ ନିମନ୍ତେ ପ୍ରଣୀତ ଆଇନ ସୁରକ୍ଷା କବଚର ଭୂମିକା ନିର୍ବାହ କରି ପରିବେଶର କ୍ଷତି ସାଧନକୁ ରୋକିବା ଏବଂ ବିବିଧ ପ୍ରାକୃତିକ ପରିସଂସ୍ଥାର କାର୍ଯ୍ୟକାରିତାକୁ ସୁଗମ କରିବାରେ ସହାୟକ ହେବା ବାଞ୍ଛନୀୟ। ଆମ ଦେଶରେ ପ୍ରଦୂଷଣର ପ୍ରତିରୋଧ ଓ ନିୟନ୍ତ୍ରଣ ତଥା ଜଳ, ବାୟୁ, ମୃତ୍ତିକା, ଜଙ୍ଗଲ, ଜୈବ ବିବିଧତା ସର୍ବୋପରି ପରିବେଶର ସୁରକ୍ଷା ନିମନ୍ତେ ଯଥେଷ୍ଟ ଆଇନମାନ ଅଛି। ଏସବୁ ଆଇନ ପ୍ରଣୟନର ଇପ୍ସିତ ଲକ୍ଷ୍ୟ ହେଉଛି ଜୀବଜଗତ, ପରିସଂସ୍ଥା ଏବଂ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ପ୍ରଦାନ କରିବା, ସେସବୁର ସଂରକ୍ଷଣ ନିମନ୍ତେ ଯଥାଚିତ ପଦକ୍ଷେପ ଗ୍ରହଣ କରିବା ଏବଂ ଉତ୍ତମ ଗୁଣବତ୍ତା ବହନକାରୀ ଏକ ପରିବେଶର ସ୍ଥାପନ କରିବା। ତେବେ ଆଜି ତ ସମୟ ହୋଇଯାଇଛି, ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ନମସ୍କାର।

ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବିନୋଦିନୀ ପାତ୍ର। ଆକାଶବାଣୀ ବାରିପଦା। ଆସନ୍ତୁ ଶୁଣିବା ପୁରୁଣା ଦିନର ମିଠା ମିଠା ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ର ଆନ୍ ମିଲୋ ସଜନାରୁ ପରେ ପରେ କେତୋଟି ଗୀତ।